ଆକାଶବାଣୀ କେନ୍ଦୁଝର, ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 4 ଦିନ, ଇଂରାଜୀ 2026 ମସିହା ମଇ ମାସ 25 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:25। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 MHz ଯୋଗେ ଏବଂ ନ୍ୟୁଜନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ 6:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆମ ସଂସ୍କୃତିର ସ୍ୱରୂପ ହେଲା ଆମେ ବହୁ ଦେବତା ପୂଜା କରୁ, ଏଥିରେ କିଛି ଅସୁବିଧା ନାହିଁ। ଏବଂ ଏହି ବହୁ ଦେବତାମାନଙ୍କ ମାଧ୍ୟମରେ ମହାଶକ୍ତିଶାଳୀ ଓ ପରମ ଐଶ୍ୱର୍ଯ୍ୟ ମଣ୍ଡିତ ସେହି ପରମ ବ୍ରହ୍ମ ଯିଏକି ହେଉଛନ୍ତି ଏକ, ତାଙ୍କୁ ହିଁ ଆମେ ଉପଲବ୍ଧି କରୁ। ଏକଂ ସଦ୍ ବିପ୍ର ବହୁଧା ବଦନ୍ତି, ଅର୍ଥାତ୍ ଏକ ଈଶ୍ୱରଙ୍କୁ ସଦ୍ ବିପ୍ର ବା ପଣ୍ଡିତମାନେ ବହୁ ଭାବରେ ଦେଖନ୍ତି ଓ କହନ୍ତି। ସୁପର୍ଣ୍ଣଂ ବିପ୍ରା କବୟୋ ବଚୋଭିରେକଂ ସନ୍ତଂ ବହୁଧା କଳ୍ପୟନ୍ତି। ସୁପର୍ଣ୍ଣ ଗରୁଡ଼ ହେଇପାରେ, ପକ୍ଷୀ ହୋଇପାରେ, ପକ୍ଷୀ ବା ପୁରୁଷ ସେହି ପ୍ରଭୁ ଏକ, କବି ପଣ୍ଡିତ ବହୁ ଭାବରେ ତାଙ୍କୁ କଳ୍ପନା କରନ୍ତି। ଅସୀମ ଶକ୍ତିଶାଳୀ ସେହି ପୁରୁଷଙ୍କୁ ବେଦ ବେଦାନ୍ତ ସହସ୍ର ମସ୍ତକ ସହସ୍ର ବାହୁ ସହସ୍ର ପାଦ ବିଶିଷ୍ଟ ବୋଲି କହିଛନ୍ତି। ଭଗବତ ଗୀତାରେ ବିଶ୍ୱରୂପରେ ସେହି ଅଲୌକିକ ମହାପରାକ୍ରମୀ ଓ ଅସମ୍ଭବକୁ ସମ୍ଭବ କରୁଥିବା ସେହି କର୍ତ୍ତାଙ୍କୁ ନିଜ ସ୍ୱରୂପରେ ଦେଖାଇଛନ୍ତି ଅର୍ଜୁନ ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣ। ସାମାନ୍ୟ ଶାସନରେ ଆମର ଏଠାରେ ସର୍ବୋଚ୍ଚ ଶାସନକର୍ତ୍ତା ଅନେକ ଅଧିକାରୀମାନଙ୍କୁ ବିଭିନ୍ନ ଅଧିକାର ଦେଇ ଶାସନରତ ସୁବିଧା ଘଟାନ୍ତି, ତେବେ ମହାପରାକ୍ରମଶାଳୀ ସମସ୍ତ ଶକ୍ତି ଓ ଐଶ୍ୱର୍ଯ୍ୟର ମୂଳ ସ୍ୱରୂପ ପରମବ୍ରହ୍ମ ଯଦି ନିଜକୁ ବହୁ ଭାବରେ ବିଭାଜିତ କରନ୍ତି, ତେବେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି। ଏହି ବିଭାଜିତ ସ୍ୱରୂପ ପରମବ୍ରହ୍ମଙ୍କର ବିଭିନ୍ନ ଗୁଣ ବହନ କରି ଏ ସଂସାରକୁ ପରିଚାଳନା କରନ୍ତି, ଏବଂ ଏଇମାନେ ମଣିଷ ସମ୍ମୁଖରେ ବିଭିନ୍ନ ରୂପରେ ବ୍ୟକ୍ତ ହୁଅନ୍ତି। ଐଶ୍ୱର୍ଯ୍ୟ ଓ ଜଳଦାନରେ ସେ ଇନ୍ଦ୍ର ବରୁଣ, ଉତ୍ତାପଦାନରେ ଅଗ୍ନି, ନିଶ୍ୱାସ ପ୍ରଶ୍ୱାସ ଦେବାରେ ସେ ବାୟୁ। ବେଦ ଅନୁଯାୟୀ ଦେବତାଙ୍କ ସଂଖ୍ୟା ମାତ୍ର 33, ଆମେ କହୁ 33 କୋଟି ଦେବତା। ଏହି 33 ଦେବତା ଏକ ବିଶ୍ୱ ନିୟନ୍ତାଙ୍କ ସାହାଯ୍ୟକାରୀ ଓ ତାଙ୍କ ଶକ୍ତି ବହନକାରୀ। ସେହି ଏକ ଓ ଅଦ୍ୱିତୀୟ ସେମାନଙ୍କ ମଧ୍ୟରେ ଦୀପ୍ତିମାନ ହୋଇ ଦେବତା ବୁଲେଇଲେ, ଦୀପ୍ ଧାତୁରୁ ଦେବତା ଶବ୍ଦ ଆସିଛି। ଋଗ୍ବେଦର 10ବ ମଣ୍ଡଳରେ ଅମ୍ଭ୍ରଣ ଋଷିଙ୍କ କନ୍ୟା ବିଶ୍ୱସତ୍ତା ସହ ଚିନ୍ତାରେ ଏକୀଭୂତ ହୋଇଗଲେ। ଏଭଳି ସେ ଏକୀଭୂତ ହୋଇଗଲେ, ସେ ଅନୁଭବ କଲେ ଯେ ପରମାତ୍ମା ହେଉଛନ୍ତି ଏକ ନାରୀ। ସେ ଦେଖିଲେ ଏବଂ ତାଙ୍କ ଚିନ୍ତାରେ ସେ ମଜିଗଲେ। ଚଣ୍ଡୀରେ ଦେବୀ ପୂଜା ବେଳେ ଏହାକୁ ଦେବୀ ସୂକ୍ତ କୁହାଯାଏ। ଏଥିରେ ଦେବୀ କହୁଛନ୍ତି, ମୁଁ ଏକାଦଶ ରୁଦ୍ର, ମୁଁ ଅଷ୍ଟବସୁ, ମୁଁ ଏହି ଅଷ୍ଟବସୁ ଭାବରେ ବିଚରଣ କରୁଛି, ମୁଁ ଦ୍ୱାଦଶ ଆଦିତ୍ୟ ରୂପେ ବିଚରଣ କରେ, ମୁଁ ମିତ୍ର ଓ ବରୁଣ ଦେବତାଙ୍କୁ ଧାରଣ କରୁଛି। ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ୟ, ଅଷ୍ଟବସୁ, ମିତ୍ର ଓ ବରୁଣ ମିଶି 31, 2, 33 ଦେବତା ହୋଇଗଲେ। ଦେବୀ ଏହି 33 ଦେବତାଙ୍କ ସମ୍ମିଳିତ ରୂପ। ଏହି 33 ଦେବତା ବହୁ ଦେବତାରେ ପରିଣତ ହେବାରୁ ପୁରାଣ ଯୁଗରେ 33 କୋଟି ଦେବତା ବୋଲି ଲୋକମୁଖରେ ପ୍ରଚାରିତ ହେଲା। ବାସ୍ତବରେ ଏହି ବହୁ ଦେବତା ମିଳିତ ହୋଇ ସେହି ଏକରେ ପରିଣତ ହୁଅନ୍ତି ଓ ତାଙ୍କୁ ହିଁ କୁହାଯାଇଛି ସହସ୍ର ଶୀର୍ଷା ପୁରୁଷ, ସହସ୍ରାକ୍ଷ, ସହସ୍ରପାତ୍।

ଶୁଣୁଥିଲି ଅନୁଚିନ୍ତା, ଉପସ୍ଥାପନା କରିଥିଲି ରଜତ କର, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା କହିଲେ, ମୁନିବର, ଶ୍ରୀକୃଷ୍ଣଙ୍କର ଯେଉଁ ଗୁଣ ଏବଂ କର୍ମ କଥା ଶୁଣିଲେ ପାପ କ୍ଷୟ ହେବ ସେହି କଥା ମୋତେ କୁହ। ସେ ପରମ ପୁରୁଷ ତାଙ୍କର ଲୀଳା କୁହୁକ ପରି ବ୍ରହ୍ମ ରୂପେ ସୃଷ୍ଟି କରନ୍ତି, ବିଷ୍ଣୁ ରୂପେ ପାଳନ କରି ଶିବ ରୂପେ ସଂହାର କରନ୍ତି। ଭିନ୍ନ ଭିନ୍ନ ରୂପ ଧରି ଏ ଜଗତରେ ସେ କ୍ରୀଡ଼ା କରନ୍ତି। ତାଙ୍କର ଏହି ଅଦ୍ଭୁତ କର୍ମକୁ କିଏ ବା ଜାଣିପାରିବ, ତେଣୁ ସେହି କଥା ଶୁଣାଅ। ସୁତ କହିଲେ, ରାଜାଙ୍କ କଥା ଶୁଣି ଶୁକଦେବ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ବର୍ଣ୍ଣନା କଲେ, ସେ ପରମ ପୁରୁଷ କୃଷ୍ଣ ସମସ୍ତଙ୍କ ଶରୀରରେ ରହି ଲୀଳା କରନ୍ତି। ପଣ୍ଡିତମାନେ ତାହାଙ୍କ ପଦସେବା କରି ଆତ୍ମାର ପାପନାଶ କରନ୍ତି। ଯେ ଲକ୍ଷ୍ମୀପତି ସେଇ ହେଉଛନ୍ତି ଯଦୁବଂଶର ପତି। ସାଧୁମାନେ ତାଙ୍କୁ ଚିନ୍ତା କରିଥାନ୍ତି, ସେ ମୋର ମନରେ ଅଛନ୍ତି। ସେହି ବ୍ୟାସରୂପୀ ହରିଙ୍କୁ ନମସ୍କାର କରି କହିଲେ,

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ଶିବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଘାସ ଦମନ ପାଇଁ ମାଟିରୁ ଜାତ ପୋକର, ଅଣ୍ଡା ଓ ଶୁକର ଦମନ ପାଇଁ ବର୍ତ୍ତମାନ ଖରାଟିଆ ଚାଷ କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅମଳ ହୋଇଥିବା ଧାନ, ଚିନାବାଦାମ, ମୁଗ ଏବଂ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଖରା ସମୟରେ ବାହାରକୁ ବାହାରୁଥିଲେ ଓଦା ଗାମୁଛା କିମ୍ବା ଛତା ବ୍ୟବହାର କରନ୍ତୁ। ଠିକ୍ ସମୟରେ ପାଣି ପିଅନ୍ତୁ। ଜମିର ପ୍ରକାର, ମାଟିର ଉର୍ବରତା ଓ ଜଳସେଚନର ସୁବିଧାକୁ ବିଚାରକୁ ନେଇ ଖରିଫ ଫସଲ ପାଇଁ ଯୋଜନା ପ୍ରସ୍ତୁତି କରନ୍ତୁ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଜମିରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15%

0: ଧାନ ପିଛା ତିନିଟି ସମୁଦାୟ ନଅ ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହାପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରିକି କିଛି ଫାଙ୍କା ଜାଗା ନ ରୁହେ। ଯଦି କୋଠରୀର ସନ୍ଧି ଜାଗା କିମ୍ବା କବାଟ ଫାଙ୍କା ଜାଗା ଥାଏ, ତେବେ କାଦୁଅ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। ଏହିପରି 7-10 ଦିନ ପର୍ଯ୍ୟନ୍ତ କୋଠରୀର ବସ୍ତା ମୁହଁ ଭଲ ଭାବରେ ବନ୍ଦ କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ, ମାଟି ଶୁଖିଲା ରଖନ୍ତୁ ନାହିଁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ ପ୍ରୟୋଗ କରନ୍ତୁ। ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42, ଇୟର୍ଲି କମ୍ପୋଜିଟ୍, MEH-114, MEH-133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। ଏକ ଏକର ଜମି ପାଇଁ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ନକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ବୁଦାରେ 2 ହିସାବରେ ଏକର ପ୍ରତି 50-75 ହଜାର ଗଛ ଲଗାନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର 1-2 ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ପବନ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରେ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର 1-2 ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 50-60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 7:30 ପ୍ରଚାର କରିବୁ

ଅପରାହ୍ନ 5ଟାରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ସିଭିଲ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପୁଣି ଥରେ କହି ରଖୁଛୁ, ଆଜି ଅପରାହ୍ନ 5ଟା ସମୟରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ସିଭିଲ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅପରାହ୍ନ 5:30 ଶୁଣିବେ ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି, ଆଜି ଏଥିରେ ଶୁଣିବେ ହୋ ଗୀତ, ପରିବେଷଣ କରିବେ ଡାଇଫ୍ରୁ ଲମ୍ହେ ଏବଂ ସାଥୀ। କେତୋଟି ଲଘୁ ସଙ୍ଗୀତ ପ୍ରଚାର କରିବୁ ରାତି 7:00। 7:30 କାର୍ଯ୍ୟକ୍ରମ ଆମ ଚାଷବାସ, ଆଜି ଏଥିରେ ଶୁଣିବେ ଆଲୋଚନା ବିହନ ବିଶୋଧନ ଓ ଚୟନ, ଏନେଇ ଆଲୋଚନା କରିବେ ଶୁଭଶ୍ରୀ ନାୟକ। ରାତି 8:00 କେତୋଟି ଦେଶ ବନ୍ଧନ, ରାତି 8:15 ଖେଳ ଜଗତ, ଆଜି ଏଥିରେ କ୍ରୀଡ଼ାର ବିକାଶରେ ଆକାଶବାଣୀର ଭୂମିକା ସମ୍ପର୍କରେ ପ୍ରଚାର କରିବୁ। ରାତି 10:30 ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ କାର୍ଯ୍ୟକ୍ରମ ଚିରନ୍ତନୀ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କେନ୍ଦୁଝର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟର ବିଜ୍ଞାପନ ବିରତି ପରେ ଶୁଣିବେ ସକାଳର ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, LDRF ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20 ସହର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସବଲ୍ ଚାମ୍ପିୟନସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20 ବାଳକ ଏବଂ 18 ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପଲ୍ସି ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1,000 ଜନସଂଖ୍ୟାରେ ପାଖାପାଖି 3 ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୌଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଆଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ସମୟରେ ବସିନଥାଏ, ଡେରିରେ ଚାଲେ, ସମବୟସ୍କ ପିଲାଙ୍କ ଭଳି ଚାଲିନଥାଏ, ଗୋଡ଼ ଛନ୍ଦି ହୋଇଯାଏ, କଡ଼ ଲେଉଟେଇବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ଼ରେ ତାଳମେଳ ବା ନିୟନ୍ତ୍ରଣରେ ଅସୁବିଧା ହୋଇଥାଏ, ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ, ଅଧିକାଂଶଙ୍କର ମାଂସପେଶୀଗୁଡ଼ିକ ଅତିଶକ୍ତ ହୋଇଥାଏ ବା ହାତ ଗୋଡ଼ମାନ ଛନ୍ଦି ହୋଇ ରହିଥାନ୍ତି, କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା, ଶୁଣିବା, ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ, କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖି ଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ 4 ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍, ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା। ଆଟାକ୍ସିକ୍, ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା। ଡିସ୍କାଇନେଟିକ୍, ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିକ୍ସ ଟାଇପ୍, ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା। ନିରୂପଣ, ସେରିବ୍ରାଲ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ, ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ୍, ଏମ୍ଆର୍ଆଇ ଆଦି ପରୀକ୍ଷଣ ସେରିବ୍ରାଲ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ। ସେରିବ୍ରାଲ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ତୁରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର। ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଡେଭଲପମେଣ୍ଟାଲ ପେଡିଆଟ୍ରିସିଆନ, ଅତିଶଲ୍ୟ ବିଶେଷଜ୍ଞଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିକୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରେ। ତେଣୁ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସେରିବ୍ରାଲ ପାଲ୍ସି, ଆଲୋଚନା କରିଥିଲେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ 4-ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
4: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से जनजाति महाकुंभ को कहना चाहता हूँ, कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
3: जातीय परीक्षण संस्था एनटीए चलित मास 28 तारिखर होबागु थिबा एकक स्नातक विश्वविद्यालय प्रवेशिका परीक्षा सीयूईटी यूजी परीक्षा को स्थगित रखिछि। सूचना अनुजाई ईद उल जुहा निमन्ते छुट्टी तारिखर परिवर्तन को दृष्टि रखि एहि निष्पत्ति निया जाइछि। खूब शीघ्र संशोधित परीक्षा तारीख घोषणा करा जिवो बोली एनटीए कहिछि। प्रार्थी माने एनटीएर ऑफिशियल वेबसाइट रु समस्त तथ्य पाइपरिबे बोली कुआ जाइछि। आवश्यक स्थले प्रार्थी माने 011-4075-9000 ने फोन जोगे किंबा cuet-ugint.ac.in ने ईमेल जरिया रे सहायता पाई परिबे। पश्चिमबंगरे बीजेपी प्रार्थी देवांशु पंडा फाल्टा विधानसभा आसन रे 109,000 भोट व्यवधान ने विजयी होइछन्ती। से तांकर निकटतम प्रतिद्वंदी सीपीआई

0: ସିପିଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ପଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60-ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ ଫେବୃଆରୀ 28 ତାରିଖରେ ଇରାନ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍ଖେଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭରରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭରରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କେନ୍ଦୁଝର ସମୟ 7:25 ଶୁଣନ୍ତୁ ଭକ୍ତିଗୀତ। ନମିତା ଅଗ୍ରୱାଲଙ୍କ କଣ୍ଠରେ ଗୀତ ଅଲେଖ ବିଶ୍ୱାଳ, ସଙ୍ଗୀତ ବିପିନ ବାରିକ।

ଏହି ଭକ୍ତିଗୀତ ଆପଣ ଶୁଣିଥିଲେ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଥିଲେ ବିପିନ ବାରିକ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ସମୟ 7:30। ପ୍ରଚାର କରୁଛୁ ଆଦିବାସୀ ଗୀତରେ ହୋ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜାନୁଆରୀ ସୁଣ୍ଢି ଏବଂ ସାଥୀ।

ଆମ ପୃଥିବୀ ଆମ ପାଇଁ ଘର ଏବଂ ଆମ ପୃଥିବୀ ଖୁବ୍ ସୁନ୍ଦର। ପୃଥିବୀ ଏକମାତ୍ର ଗ୍ରହ ଯେଉଁଠିକି ଜୀବନ ସମ୍ଭବ ହୋଇପାରିଛି। ପୃଥିବୀ ଆମକୁ ଅନେକ କିଛି ଦାନ କରିଥାଏ, ଯେମିତିକି ବାୟୁ, ଜଳ, ଖାଦ୍ୟ, ଏହିପରି ଅନେକ କିଛି ପୃଥିବୀ ଆମକୁ ଦାନ କରିଥାଏ। କିନ୍ତୁ ତାର ପ୍ରତିବଦଳରେ ଆମେ ପୃଥିବୀକୁ ଦେଉଛନ୍ତି ବା କ'ଣ? ଆଜି ପୃଥିବୀ ଧୀରେ ଧୀରେ ପ୍ରଦୂଷିତ ହେବାରେ ଲାଗିଛି। ଆମକୁ ଆମ ପୃଥିବୀକୁ ପ୍ରଦୂଷଣ ମୁକ୍ତ କରି ରଖିବାକୁ ହେବ, ଆଉ ତା ସହିତ ସଫା ସୁତରା ମଧ୍ୟ କରିବାକୁ ହେବ। ଆମ ପୃଥିବୀରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ଜଳ, ବାୟୁ, ଶବ୍ଦ ସବୁକିଛି ଧୀରେ ଧୀରେ ପ୍ରଦୂଷିତ ହେବାରେ ଲାଗିଛି। ପୃଥିବୀ ଆଜି ଆଉ ସୁରକ୍ଷିତ ହୋଇ ରହିପାରୁନାହିଁ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପୃଥିବୀକୁ ଅଧିକ ମାତ୍ରାରେ ଦୂଷିତ କରୁଛି। ଶ୍ରୋତାବନ୍ଧୁ, ନିଶ୍ଚିତ ଭାବେ ପୃଥିବୀ ପ୍ରଦୂଷିତ ହେଲେ ବିଭିନ୍ନ ପ୍ରକାରର ରୋଗ ସଂକ୍ରମଣରେ ଆମେ ସମସ୍ତେ ବା ସମସ୍ତ ଜୀବଜଗତ ସମ୍ମୁଖୀନ ହେବା। ସେଇଥିପାଇଁ ସମସ୍ତେ ସଚେତନ ହେବା ଜରୁରୀ। ଗୋଟିଏ ସୁସ୍ଥ ପରିବେଶ ଗଠନରେ ନିଶ୍ଚିତ ଭାବେ ବୃକ୍ଷ ବା ଜଙ୍ଗଲର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ବୃକ୍ଷ ଆମର ଅନେକ ଉପକାରରେ ଆସିଥାଏ, ସେଇଥିପାଇଁ ବୃକ୍ଷକୁ ବନ୍ଧୁ ବୋଲି ମଧ୍ୟ କୁହାଯାଏ। ତେବେ ଯଦି ପୃଥିବୀକୁ ସବୁଜ ସୁନ୍ଦର କରି ରଖିବାକୁ ଅଛି ବା ପୃଥିବୀକୁ ଯଦି ପ୍ରଦୂଷଣ ମୁକ୍ତ କରି ରଖିବାକୁ ଅଛି, ତେବେ ଗଛ ନ କାଟି ବରଂ ପ୍ରଚୁର ପରିମାଣର ଗଛ ଲଗାନ୍ତୁ, ଜଙ୍ଗଲ ସୃଷ୍ଟି କରନ୍ତୁ। ଗଛ ନିଶ୍ଚିତ ଭାବେ ଆମ ପୃଥିବୀକୁ ସବୁଜ ସୁନ୍ଦର କରିଥାଏ। ତେବେ ଆସନ୍ତୁ ଆମେ ସମସ୍ତେ ସଚେତନ ହେବା। ଆମେ ସମସ୍ତେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା। ଆମ ପୃଥିବୀକୁ ଆମେ ସବୁଜ ସୁନ୍ଦର କରି ଗଢ଼ି ତୋଳିବା, ଆଉ ଆମର ପରବର୍ତ୍ତୀ ପିଢ଼ିକୁ ଆମେ ଗୋଟିଏ ସବୁଜ ସୁନ୍ଦର ପୃଥିବୀଟିଏ ଉପହାର ସ୍ୱରୂପ ଦେଇଯିବା।

ଆଜି ହେଉଛି ମେ ମାସର 25 ତାରିଖ, ଆଉ ଆଜି ହେଉଛି ରାମ କିଙ୍କର ବେଜ୍‌ଙ୍କର ଜନ୍ମଦିନ। ସେ ହେଉଛନ୍ତି ଜଣେ ଭାରତୀୟ ସଫଳ ମୂର୍ତ୍ତିକାର ଏବଂ ଚିତ୍ରକାର। ସେ ମେ ମାସର 15 ତାରିଖ 1906 ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଶ୍ରୋତାବନ୍ଧୁ, ରାମ କିଙ୍କର ବେଜ୍‌ଙ୍କୁ ଆଧୁନିକ ଭାରତୀୟ ମୂର୍ତ୍ତିକଳାର ପିତାମହ ମଧ୍ୟ କୁହାଯାଏ। ରାମ କିଙ୍କର ବେଜ୍ ଛୋଟବେଳେ ଅନେକ ଦେବଦେବୀଙ୍କର ମୂର୍ତ୍ତି ତିଆରି କରୁଥିଲେ ଏବଂ ପରେ ପରେ ସେ ମାଟିରେ, ସିମେଣ୍ଟ ବା କଂକ୍ରିଟରେ ଅନେକ ମୂର୍ତ୍ତି ନିର୍ମାଣ କରିଛନ୍ତି। ରବୀନ୍ଦ୍ରନାଥ ଟାଗୋର, ସୁଜାତା, ବିନୋଦିନୀ, ସାନ୍ତାଳ ପରିବାର, ଏଗୁଡ଼ିକ ତାଙ୍କର ଯାଦୁଗରୀ ହାତର ସ୍ପର୍ଶରେ ହୋଇଛି। ଏପର୍ଯ୍ୟନ୍ତ ସେଗୁଡ଼ିକ ତାଙ୍କର କଳାକୁ ଉଜ୍ଜୀବିତ କରି ରଖିଛି। ରାମ କିଙ୍କର ବେଜ୍ ଶାନ୍ତିନିକେତନ କଳାଭବନରେ ପାଠ ପଢ଼ିଥିଲେ ଏବଂ ପରେ ସେ ସେଠାରେ ଶିକ୍ଷକତା ମଧ୍ୟ କରିଥିଲେ। ସେ ପଥରରେ ନିଜର ଭାବନାକୁ ଆଙ୍କୁଥିଲେ। ସେ ଗ୍ରାମୀଣ ଭାରତକୁ ତାଙ୍କ ଚିତ୍ର ମାଧ୍ୟମରେ ଦର୍ଶାଉଥିଲେ। ତାଙ୍କର କଳା ଆଜି ବି ଭାରତୀୟ କଳା ଇତିହାସରେ ଜୀବିତ ହୋଇ ରହିଛି। ଆଜି ମହାନ ଭାରତୀୟ ମୂର୍ତ୍ତିକାର ବା ଚିତ୍ରକାର ରାମ କିଙ୍କର ବେଜ୍‌ଙ୍କର ଜନ୍ମଦିନରେ ନମସ୍କାର କେନ୍ଦୁଝର ଅର୍ପଣ କରୁଛି ତାର ଶ୍ରଦ୍ଧା ସୁମନ। ଆଜି ମଧ୍ୟ ହେଉଛି ରାସବିହାରୀ ବୋଷଙ୍କର ଜନ୍ମଦିନ। ସେ ହେଉଛନ୍ତି ଜଣେ ପ୍ରଖ୍ୟାତ କ୍ରାନ୍ତିକାରୀ। ରାସବିହାରୀ ବୋଷ 25 May 1886 ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପ୍ରସିଦ୍ଧ ଓକିଲ, ଶିକ୍ଷାବିତ୍, ସ୍ୱତନ୍ତ୍ରତା ସେନାନୀ ଏବଂ ପ୍ରଖ୍ୟାତ କ୍ରାନ୍ତିକାରୀ ଥିଲେ। ସେ 1937 ଭାରତୀୟ ସ୍ୱତନ୍ତ୍ର ସଂଘର ସ୍ଥାପନା ମଧ୍ୟ କରିଥିଲେ। ରାସବିହାରୀ ବୋଷ ସର୍ବପ୍ରଥମ ଆଜାଦ ହିନ୍ଦ ଫୌଜର ନିର୍ମାତା ମଧ୍ୟ ଥିଲେ। ସେ ସମସ୍ତ ଭାରତୀୟଙ୍କୁ ଆହ୍ୱାନ ଦେଇଥିଲେ ତଥା ଭାରତକୁ ଗୋଟିଏ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା ମଧ୍ୟ କରିଥିଲେ। ଭାରତକୁ ସ୍ୱାଧୀନ କରିବା ପାଇଁ ରାସବିହାରୀ ବୋଷ ଯେଉଁ ପରାକ୍ରମ ଦେଖାଇଥିଲେ ତାହା ଭାରତ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଆଜି ରାସବିହାରୀ ବୋଷଙ୍କର ଜନ୍ମଦିନରେ ନମସ୍କାର କେନ୍ଦୁଝର ଅର୍ପଣ କରୁଛି ତାର ଶ୍ରଦ୍ଧା ସୁମନ। ଆଜି ମଧ୍ୟ ହେଉଛି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଏବଂ ଟେଲିଭିଜନର ସଫଳ ବ୍ୟକ୍ତିତ୍ୱ କରନ୍ ଜୋହରଙ୍କର ଜନ୍ମଦିନ। କରନ୍ ଜୋହର ସେ ମେ ମାସର 25 ତାରିଖ 1972 ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ୟଶ ଜୋହର ଏବଂ ମା ହୀରା ଜୋହରଙ୍କର ସେ ହେଉଛନ୍ତି ଏକମାତ୍ର ସନ୍ତାନ। ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଆଡ଼କୁ ଯିବା ତେବେ ସେ ଗ୍ରୀନ୍ ଲନ୍ସ ହାଇସ୍କୁଲରେ ପଢ଼ିଥିଲେ ଏବଂ ପରେ ଏଚ୍ଆର୍ କଲେଜ ଅଫ୍ କମର୍ସ ଏଣ୍ଡ ଇକୋନୋମିକ୍ସରେ ପଢ଼ିଥିଲେ। 1999 ଦୂରଦର୍ଶନର ଇନ୍ଦ୍ରଧନୁଷ ନାମକ ଗୋଟିଏ ଟିଭି ସିରିଏଲରେ ଶ୍ରୀକାନ୍ତ ଭୂମିକାରେ ଅଭିନୟ କରି ତାଙ୍କର ଅଭିନୟ ଆରମ୍ଭ କରିଥିଲେ। 1998 କୁଛ୍ କୁଛ୍ ହୋତା ହେ ଚଳଚ୍ଚିତ୍ରରୁ ଚଳଚ୍ଚିତ୍ର ନିର୍ମାତା ଭାବରେ ପ୍ରସିଦ୍ଧି ଲାଭ କରିଥିଲେ। ଆଉ ଏହି ଚଳଚ୍ଚିତ୍ର ପାଇଁ ବା କୁଛ୍ କୁଛ୍ ହୋତା ହେ ଚଳଚ୍ଚିତ୍ର ପାଇଁ ତାଙ୍କୁ ବେଷ୍ଟ ଡାଇରେକ୍ଟର ଆୱାର୍ଡ ମଧ୍ୟ ମିଳିଥିଲା। ତାଙ୍କର ଅନ୍ୟାନ୍ୟ ଫିଲ୍ମଗୁଡ଼ିକ ହେଉଛି କଭି ଖୁସି କଭି ଗମ୍, ମାଇ ନେମ୍ ଇଜ୍ ଖାନ୍, କଭି ଅଲବିଦା ନା କେହନା, ୟେ ଦିଲ୍ ହେ ମୁସ୍କିଲ, ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍। ଏହିଭଳି ଅନେକ ସଫଳ ଚଳଚ୍ଚିତ୍ର ସେ ଭାରତୀୟ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ଯେ କେବଳ ଫିଲ୍ମ ମାଧ୍ୟମରେ ବା ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ତାହା ନୁହେଁ। ଟିଭି ଶୋ କଫି ୱିଥ୍ କରନ୍, ଝଲକ୍ ଦିଖ୍ଲା ଜା, ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ ଭଳି ଟିଭି ଶୋ ମାଧ୍ୟମରେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ସେ ହେଉଛନ୍ତି ଜଣେ ସଫଳ ଭାରତୀୟ ଚଳଚ୍ଚିତ୍ର ଲେଖକ, ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ। କରନ୍ ଜୋହର ନିଜର ବିଚକ୍ଷଣ ବୁଦ୍ଧି ଏବଂ ହାସ୍ୟ ପ୍ରତିଭା ପାଇଁ ମଧ୍ୟ ପ୍ରସିଦ୍ଧ। ଚଳଚ୍ଚିତ୍ର ଅଭିନେତା, ଲେଖକ, ନିର୍ମାତା, ନିର୍ଦ୍ଦେଶକ କରନ୍ ଜୋହରଙ୍କର ଜନ୍ମଦିନରେ କରନ୍ ଜୋହରଙ୍କୁ ଜନ୍ମଦିନ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।

0: ପର୍ଯ୍ୟନ୍ତ ଅର୍ଥାତ୍ 90 ବର୍ଷ ହେବ ଭାରତୀୟ ସଂସ୍କୃତିର ଗୋଟିଏ ଅଭିନ୍ନ ଅଙ୍ଗ ହୋଇ ରହିଛି ରେଡିଓ ବା ଆକାଶବାଣୀ। 90 ବର୍ଷ ହେବ ରେଡିଓ ଶ୍ରୋତାମାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନିଶ୍ଚିତ ଭାବେ ତିଆରି କରିଛି। ଆଜି ବି ଲୋକମାନଙ୍କ ମନରେ ରେଡିଓ ପ୍ରତି ଅହେତୁକ ଭଲ ପାଇବା ରହିଛି। ଏବେ ବି ରେଡିଓ ଶିକ୍ଷା, ସୂଚନା, ସ୍ୱାସ୍ଥ୍ୟ, ମନୋରଞ୍ଜନ ଯୋଗାଇ ରେଡିଓ ପ୍ରେମୀଙ୍କ ହୃଦୟରେ ତା'ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ରେଡିଓକୁ ଭଲ ପାଉଥିବା ରେଡିଓର ଜଣେ ନିୟମିତ ଶ୍ରୋତା କବୟତ୍ରୀ ଆର୍ଯ୍ୟବାଳା ମହାପାତ୍ର ରେଡିଓ ବା ଆକାଶବାଣୀକୁ ନେଇ କ'ଣ କହୁଛନ୍ତି, ଆସନ୍ତୁ ତାଙ୍କ ପାଖରୁ ଶୁଣିବା।
1: ଆମେ ଛୋଟ ପିଲାଦିନରୁ ସବୁବେଳେ ସକାଳୁ ଉଠିଲା ମାତ୍ରେ ପ୍ରଥମେ ଆମେ ଶୁଣୁ ରେଡିଓରୁ। ଆମେ ପ୍ରଥମେ ଆରମ୍ଭ କରୁ ସୁଜଳାମ ସୁଫଳାମ ଶସ୍ୟ ଶ୍ୟାମଳାମ ଗୀତ ଦେଇ ଆମର କାଳର କାର୍ଯ୍ୟକ୍ରମ ରେଡିଓରୁ ସବୁବେଳେ ଶୁଣୁ, ଆରମ୍ଭ ହୁଏ, ବହୁତ ଭଲ ଲାଗେ। ତା ଭିତରେ ଆମେ କିଶୋର ଚକ୍ର, ଶିଶୁ ସଂସାର, ଆକାଶବାଣୀ କେଉଁଝର କାର୍ଯ୍ୟକ୍ରମ ସବୁ ମୁଁ ନିୟମିତ ଶୁଣେ। ମତେ ବହୁତ ଭଲ ଲାଗେ ତାର କାର୍ଯ୍ୟକ୍ରମ ଗୁଡିକ, ପାଲା, ବସୁନ୍ଧରା, ନମସ୍କାର କେନ୍ଦୁଝର, ସକାଳ ବନ୍ଦନା, ଶିଶୁ ରାଇଜ, ସବୁ କାର୍ଯ୍ୟକ୍ରମ ଗୁଡିକ ବହୁତ ଭଲ ଲାଗେ। ତା ଭିତରେ ରାତିରେ ନାଟକ ବେଳେବେଳେ ଦିଏ, ଦିନବେଳେ ଯୁବବାଣୀ, ଆଉ ସମ୍ବାଦ ନିୟମିତ ଭାବରେ ଆମେ ଶୁଣୁ। ଆମ ଘରର ସମସ୍ତେ ବସିକି ଆମେ ସମ୍ବାଦ ଶୁଣୁ ଆଉ ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକ ସବୁ ସମୟରେ ଆମେ ମନ ଦେଇ ଶୁଣୁ। କେଉଁଝରର ଯୋଉ ସେଣ୍ଟର ହେଇଛି ରେଡିଓ ସେଣ୍ଟର, ସମସ୍ତଙ୍କ ମନୋରଞ୍ଜନ ପାଇଁ ଏହା ଏକ ଉତ୍ତମ ମାଧ୍ୟମ। ବହୁତ ଭଲ ଲାଗେ ରେଡିଓର କାର୍ଯ୍ୟକ୍ରମ ଗୁଡିକ, ସମସ୍ତେ ବହୁତ ସୁନ୍ଦର ଭାବରେ ଉପସ୍ଥାପନ କରନ୍ତି, ବହୁତ ଭଲ ଲାଗେ। କିଛି ନହେଲେ ପାଣିପାଗ ବି ଆମେ ଶୁଣୁ, ଆଉ ଚଳଚ୍ଚିତ୍ରର ବହୁ ଗୀତ ସବୁ ତା ଭିତରୁ ଶୁଣୁ। ମନୋରଞ୍ଜନର ଏକ ମାଧ୍ୟମ ହେଉଛି ଆମର ଆକାଶବାଣୀ କେଉଁଝର, ଆଉ ରେଡିଓ ମାଧ୍ୟମରେ ଲୋକମାନେ ଗୀତ, ନାଟକ, ସମ୍ବାଦ, ଦୂରଦେଶ ବିଦେଶର କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ଶୁଣନ୍ତି। ତାକୁ ଛାଡି ମଧ୍ୟ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁଛି ଆକାଶବାଣୀ ଦ୍ୱାରା। ବିନା ତାରରେ ବିଭିନ୍ନ ସ୍ୱର ଏବଂ ଶବ୍ଦ ସବୁ ଦିଗ ପ୍ରେରିତ ହୁଏ ବୋଲି ଆମକୁ ରେଡିଓଟି ଭାରି ଭଲ ଲାଗେ। ଯେଉଁଠି ଥିଲେ ବି ବ୍ୟାଟେରୀ ସାହାଯ୍ୟରେ ରେଡିଓ ଆମେ ଶୁଣିପାରୁ, ତାକୁ ଲାଇଟ୍ର ଆବଶ୍ୟକତା ପଡେ ନାହିଁ। ବିଭିନ୍ନ ଜାତୀୟ ଦିବସରେ ଆମ ରାଷ୍ଟ୍ରନାୟକ ମାନଙ୍କର ଭାଷଣ ସବୁ ମଧ୍ୟ ଏ ରେଡିଓରୁ ଶୁଣୁ। ଆମେ ଯେତେବେଳେ ଛୋଟ ପିଲା ଥିଲୁ, ଷଷ୍ଠ ସପ୍ତମରେ ପଢିବା ସମୟରେ ବି ସକାଳ ପାଠ ସହିତ ଯେତେବେଳେ ଆମେ ଠିକ ସ୍କୁଲ ଯିବା ସମୟରେ କିଛି ସମୟ ପାଉ, ସେତେବେଳେ ଆମର ବିଭିନ୍ନ କାର୍ଯ୍ୟକ୍ରମ ଟିକେ ଦିଏ, ଛୋଟ ଛୋଟ ଗୀତ ସବୁ ଦିଏ, ଗପ ଦିଏ। ପିଲାଦିନରୁ ମତେ ରେଡିଓ କାର୍ଯ୍ୟକ୍ରମ ଗୁଡିକ ସବୁ ଭାରି ଭଲ ଲାଗେ। ଛୋଟ ଛୁଆଙ୍କ ବୁଝାଏ ରେଡିଓ ଶୁଣିବା ପାଇଁ, ସବୁବେଳେ ମୁଁ ତାଙ୍କୁ ପ୍ରେରଣା ଦିଏ, ରେଡିଓରେ ଆମେ ସବୁ ଶୁଣିପାରୁ ବୋଲି କହେ। ଆଉ ରେଡିଓ ବିଷୟରେ ମୁଁ ତାଙ୍କୁ ସବୁବେଳେ ଗୀତ, ଗପ, ବିଭିନ୍ନ ବିଷୟ ସବୁ କହେ। ପିଲାମାନଙ୍କୁ ମଧ୍ୟ ଆମ ସ୍କୁଲରେ ମଝିରେ ଆମକୁ କୁହାଯାଇଥିଲା ପିଲାମାନଙ୍କୁ ଆମେ ରିସେସ ସମୟରେ ରେଡିଓ ବଜେଇ ଶୁଣୁ। ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦଉଥିଲା, ପ୍ରତ୍ୟେକ ଦିନ ରୁଟିନ ଭଳିଆ ପିଲାମାନଙ୍କୁ ଗୋଟିଏ ରୁମ୍ରେ ବସେଇ ଆମେ ରେଡିଓ ବଜେଇକି ତାକୁ ପିଲାମାନଙ୍କୁ ପ୍ରେରଣା ଦେବା ପାଇଁ ରେଡିଓ ସ୍କୁଲରେ ମଧ୍ୟ ବଜାଉ। ସ୍କୁଲରେ ବି ଆମେ ରେଡିଓ ରଖିଛୁ। ପିଲାମାନଙ୍କ ପାଇଁ ମୁଁ ରେଡିଓ ବିଷୟରେ ଛୋଟ ଗୀତଟିଏ ଲେଖିଥିଲି, ସେ ଗୀତଟି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଣଉଛି, ଆପଣମାନେ ଶୁଣିବେ। କବିତାଟିରେ ଶୀର୍ଷକ ମୁଁ ଲେଖିଥିଲି ରେଡିଓ। ରେଡିଓଟିଏ ଦେ ଲୋ ବୋଉ ରେଡିଓଟିଏ ଦେ, ରେଡିଓଟିଏ ଦେ ଲୋ ବୋଉ ରେଡିଓଟିଏ ଦେ, ଗପ ଗୀତ ମୁଁ ଶୁଣିଲେ ତ ହୁଁ ମନମ ଖୁସି ହୁଏ, ଗପ ଗୀତ ମୁଁ ଶୁଣିଲେ ତ ହୁଁ ମନମ ଖୁସି ହୁଏ। ଶିଶୁ ସଂସାର ପରି ହୁଅଇ କେତେ ଯେ କାର୍ଯ୍ୟକ୍ରମ, ଶୁଣିଲେ ତାକୁ ଦୂରେଇ ଯାଏ ମନୁ ଉଦାସ ପଣ, ମନୁ ଉଦାସ ପଣ, କେହି ନାହିଁ ତା ଭିତରେ କଥା କେମିତି ଆସେ, ଏଇ କଥା ମୁଁ ଜାଣିପାରୁନି ତେଣୁ ମୁଁ ଭାବି ବସେ, ତେଣୁ ମୁଁ ଭାବି ବସେ। ବାକ୍ସରେ ରଖି ତାଲ ପକାଇ ଲୁଚାଇ ତାକୁ ଦେଲେ, ଭିତରେ ଥାଇ ବାଜି ଉଠାଇ ସୁଇଚ ଟିପି ଦେଲେ, ସୁଇଚ ଟିପି ଦେଲେ। କେଡ଼େ ବଢିଆ ବୈଜ୍ଞାନିକ ଯେ ରେଡିଓ ତିଆରି କଲେ, ନାମ ତାଙ୍କର ଅଟେ ମାର୍କୋନି, ଜାଣିଥାଉ ତୁମେ ପିଲେ, ଜାଣିଥାଉ ତୁମେ ପିଲେ। କବିତା ଗପ କହିକି ଖାଲି ମନକୁ ଖୁସି କରେ, ଦେଶ ଦୁନିଆ ଖବର ଦେଇ ଜ୍ଞାନର ଦୀପ ଜାଳେ, ଦେଶ ଦୁନିଆ ଖବର ଦେଇ ରେଡିଓ ଜ୍ଞାନର ଦୀପ ଜାଳେ। ରେଡିଓ ଦ୍ୱାରା ଆମେ ସବୁବେଳେ ଆମର ସମ୍ବାଦ ପତ୍ର ଶୁଣିବା ସହିତ ପାଣିପାଗ ବିଷୟରେ ସତର୍କ ସୂଚନା ସବୁ ଶୁଣିଥାଉ। ବିଭିନ୍ନ ପ୍ରକାର ଉପାଦାୟ ଜିନିଷ, ଯେମିତି କୋଭିଡ ପିରିୟଡରେ ଆମେ ସବୁବେଳେ କୋଭିଡ ନିୟମ ସବୁ ବାରମ୍ବାର କୁହାଯାଉଥିଲା, ତାକୁ ଶୁଣି ଆମେ ସତର୍କ ହୋଇଥାଉ, ତାର ନିୟମ ଗୁଡିକ ମାନୁ। କେବଳ ଯେ ମନୋରଞ୍ଜନ କାର୍ଯ୍ୟକ୍ରମ ରେଡିଓ ଦ୍ୱାରା ଆମେ ଶୁଣିପାରୁ ସେ କଥା ନୁହେଁ, ରେଡିଓ ଆମକୁ ବହୁ ଶିକ୍ଷା ଦିଏ। ଦୂର ବିଦେଶର ଲୋକମାନଙ୍କ ଚାଲି ଚଳନ ସବୁ ଜଣାପଡେ, ସାରା ଭାରତର ଯେମିତି ଆମକୁ ବହୁତ ଛୋଟ ଭଳିଆ ଲାଗେ, ସମସ୍ତଙ୍କ କଥା ଆମେ ଜାଣିପାରୁ, ସମସ୍ତଙ୍କ କଥା ଆମେ ଶୁଣିପାରୁ। ତା ସହିତ ଆମେ ସତର୍କ ସୂଚନା ସବୁ ଜାଣିପାରୁ, କେତେବେଳେ କଣ ହବାର ଅଛି, କେତେବେଳେ କଣ ଦୁର୍ଘଟଣା ଘଟିଲା, କେତେବେଳେ କଣ ସବୁ ଦେଶର ଭଲ

ବର୍ତ୍ତମାନ ଶୁଣନ୍ତୁ ଏକ ଘୋଷଣା। ଦେଶର ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। 2026 ମସିହା ଜୁଲାଇ 31 ତାରିଖ ସୁଦ୍ଧା ଆବେଦନକାରୀଙ୍କର ବୟସ 18 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ସାହସିକତା, ସାମାଜିକ କାର୍ଯ୍ୟ, ପରିବେଶ ସୁରକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ବ୍ୟକ୍ତିବିଶେଷ ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ http://awards.gov.in ଆବେଦନ କରିପାରିବେ। ପ୍ରଧାନମନ୍ତ୍ରୀ ବାଲ୍ ପୁରସ୍କାର ପାଇଁ ଆବେଦନର ଶେଷ ତାରିଖ 2026 ମସିହା ଜୁଲାଇ 31 ତାରିଖ। ଘୋଷଣାଟି ଏତିକିରେ ଶେଷ ହେଲା।

ମନୁଷ୍ୟ ପରି ପଶୁପକ୍ଷୀଙ୍କର ମଧ୍ୟ ଜୀବନ ରହିଛି। ମନୁଷ୍ୟ ପରି ପଶୁପକ୍ଷୀଙ୍କର ମଧ୍ୟ ପୃଥିବୀ ଉପରେ ସମାନ ଅଧିକାର ରହିଛି। ପଶୁମାନେ ଆମ ପାଇଁ ଅନେକ କାମ କରନ୍ତି। ପଶୁମାନେ ଆମକୁ ଅନେକ ଉପକାର ଦେଇଥାନ୍ତି। ଆଜି ପଶୁପକ୍ଷୀଙ୍କ ପ୍ରତି ଅତ୍ୟାଚାର ହେଉଛି, ତାହା ଆଉ ତ ଠିକ୍ ନୁହେଁ। ସେମାନେ ତାଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରର ବିରୁଦ୍ଧ କରିପାରୁନାହାନ୍ତି ବା ସେମାନେ କହିପାରୁନାହାନ୍ତି ବୋଲି ଯେ ଆମେ ବା ମନୁଷ୍ୟ ଜାତି ସେମାନଙ୍କୁ ଅତ୍ୟାଚାର କରିବା, ତାହା ଆଉ ତ ଗ୍ରହଣୀୟ ନୁହେଁ। ଜୀବଜନ୍ତୁ ମଧ୍ୟ ହେଉଛନ୍ତି ଈଶ୍ୱରଙ୍କର ସୃଷ୍ଟି। ମନୁଷ୍ୟ ପଶୁ ପକ୍ଷୀମାନଙ୍କ ଉପରେ ନିର୍ଭରଶୀଳ। ପଶୁ ପକ୍ଷୀଙ୍କ ପ୍ରତି ଭଲ ବ୍ୟବହାର କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ଆମେ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ରଖିବା ଜରୁରୀ। ଜୀବଜନ୍ତୁଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଲୋକଙ୍କୁ ସଜା ମିଳିବା ଜରୁରୀ। ପଶୁ ରାଷ୍ଟ୍ରର ମହାନ ସମ୍ପତ୍ତି। ପଶୁ ମାନବ ଜାତିର ବଡ଼ ମିତ୍ର ବା ସହାୟକ। ସେମାନଙ୍କୁ ଭଲ ପାଇବା ବା ଭଲ ବ୍ୟବହାର କରିବା ଆମର କର୍ତ୍ତବ୍ୟ। ସେମାନଙ୍କ ପ୍ରତି ବା ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ଗୋଟିଏ ମହାନ ଗୁଣ। ଆମେ ସମସ୍ତେ ଜୀବଜନ୍ତୁଙ୍କ ପ୍ରତି ଦୟାଭାବ ରଖିବା ଜରୁରୀ।

କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 10:00 ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଉ କିଛି ସମୟ ପରେ ପୂର୍ବାହ୍ନ 10:02 ଶୁଣିବେ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1291ତମ ଅଧ୍ୟାୟ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ ଗୋଟାଏ 20:20 ଶୁଣିବେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଆଜି ଅପରାହ୍ନ 5:00 ସମୟରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ସିଭିଲ୍ ଇନ୍ଭେଷ୍ଟିଚର୍ ସେରିମୋନି ପାଳନ ଅବସରରେ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 6:02 ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ହୋ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ଡାଇପ୍ରୁ ଲମ୍ହେ ଏବଂ ସାଥୀ। ଯୁବଶକ୍ତି ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ରାତି 7:00 ଶୁଣିବେ କେତୋଟି ଲଘୁ ସଙ୍ଗୀତ। 7:25 ଜିଲ୍ଲା ହାଲଚାଲରେ ଆଜି ବୌଦ୍ଧ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କାର୍ଯ୍ୟକ୍ରମ ଆମ ଚାଷବାସ, ଏଥିରେ ଶୁଣିବେ ବିହନ ବିଶୋଧନ ଓ ଚୟନ କୁ ନେଇ ଆଲୋଚନା ଶୁଭଶ୍ରୀ ନାୟକଙ୍କ ସହ। ଖେଳ ଜଗତ ଶୁଣିପାରିବେ ରାତି 8:15। ଆଜି ଏଥିରେ ଶୁଣିବେ କ୍ରୀଡ଼ାର ବିକାଶରେ ଆକାଶବାଣୀର ଭୂମିକା। ସିନେତରଙ୍ଗ କାର୍ଯ୍ୟକ୍ରମରେ ରାତି 10:30 ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ ଶୁଣିଥିଲେ କାର୍ଯ୍ୟକ୍ରମର ସୂଚନା।

0: ଆକାଶବାଣୀ କେନ୍ଦୁଝର ଆରମ୍ଭ କରୁଛୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଗୀତାଞ୍ଜଳିର ଉପସ୍ଥାପନାରେ ମୁଁ ବିଜ୍ଞାନ ଦର୍ଶିନୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି।
1: ସାବିତ୍ରୀ, ମୋ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ନକଲି ଅଫର୍ସ ପ୍ରତି ସାବଧାନ।
6: ଆର୍‌ବିଆଇ କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ।
9: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
8: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡ଼ିଆ ଛକ, କେନ୍ଦୁଝର। ମୋବାଇଲ 9437632517।
10: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ ବିଏସ୍ସି କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି। ଏବଂ AICTE ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ରେ ନାମଲେଖା ମଧ୍ୟ ଚାଲୁଅଛି। ଏହା ସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ ବିଏସ୍ସି ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 700886908080 ରେ ଯୋଗାଯୋଗ କରିପାରିବେ।
0: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଗୀତାଞ୍ଜଳିରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ସଙ୍ଗୀତ ଆମ ସହ ଜଡ଼ିତ। କେବେ ଖୁସିରେ, କେବେ ଦୁଃଖରେ, ଆଉ କେବେ ନିରବତାରେ ମଧ୍ୟ ସଙ୍ଗୀତ ଆମ ମନକୁ ସାଥି ଦିଏ। ବ୍ୟସ୍ତତା ଭରା ଏହି ଜୀବନରେ ମନକୁ ଶାନ୍ତି ଦେବା ପାଇଁ ଯଦି କିଛି ସବୁଠାରୁ ସହଜ ଉପାୟ ଅଛି ଶ୍ରୋତା ବନ୍ଧୁ, ସେଇଟା ହେଉଛି ବୋଧହୁଏ ସୁମଧୁର ସଙ୍ଗୀତ। ସେଇଥିପାଇଁ ଆଜିର ଆମର ଗୀତାଞ୍ଜଳିର ବିଷୟ ସଙ୍ଗୀତ ମନର ଔଷଧ। ତେବେ ଆସନ୍ତୁ ନା ସୁର ଓ ଭାବନାର ଏହି ସୁନ୍ଦର ଯାତ୍ରା ଆରମ୍ଭ କରିବା ଆଜିର ପ୍ରଥମ ଗୀତ ସହିତ।

ସତରେ ସଙ୍ଗୀତରେ ଏମିତି ଏକ ଶକ୍ତି ରହିଛି ଯାହା ମଣିଷର ମନକୁ ଅତି ଗଭୀର ଭାବରେ ଛୁଇଁଯାଏ। ଏକ ସୁନ୍ଦର ଗୀତ କ୍ଳାନ୍ତ ମନରେ ନୂଆ ଉର୍ଜା ଭରିଦିଏ ଆଉ ଭାଙ୍ଗିଯାଇଥିବା ମନକୁ ପୁଣି ଥରେ ଯୋଡ଼ିବା ଶିଖାଏ। ସଙ୍ଗୀତ କେବଳ ଶବ୍ଦ ଆଉ ସୁରର ସମିଶ୍ରଣ ନୁହେଁ, ଏହା ହେଉଛି ହୃଦୟର ଭାଷା। ଏହି ସୁରିଲା ଅନୁଭୂତିକୁ ଆଉ ଅଧିକ ସୁନ୍ଦର କରିବା ପାଇଁ ଆଗେଇ ନେବା ଆଜିର କାର୍ଯ୍ୟକ୍ରମକୁ ଆଉ ଏକ ମନମୋହକ ଗୀତ ସହିତ।

ଅନେକ ସମୟରେ ଆମେ ଯେଉଁ କଥା କହିପାରୁ ନାହୁଁ, ସଙ୍ଗୀତ ସେଇ କଥାକୁ ଅତି ସହଜ ଭାବରେ ପ୍ରକାଶ କରିଦିଏ। ସେଇଥିପାଇଁ ତ କୁହାଯାଏ, ଯେଉଁଠି ଶବ୍ଦ ଶେଷ ହୁଏ ସେଇଠାରୁ ହିଁ ସଙ୍ଗୀତର ଆରମ୍ଭ ହୁଏ। ସକାଳରୁ ପ୍ରାର୍ଥନାରୁ ଆରମ୍ଭ କରି ସନ୍ଧ୍ୟାର ନିରବତା ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତକୁ ସଙ୍ଗୀତ ଆହୁରି ସୁନ୍ଦର କରିଦିଏ। ତେବେ ଆସନ୍ତୁ ନା ସେଇ ସଙ୍ଗୀତର ମଧୁର ସ୍ପର୍ଶରେ ପୁଣି ଥରେ ମନକୁ ଛୁଇଁବା।

ଆଜିର ଏ ଧାଁଦୌଡ଼ ଜୀବନରେ ମଣିଷ ଅନେକ ସମୟରେ ଚିନ୍ତା ଓ ଅଶାନ୍ତି ଭିତର ଦେଇ ଗତି କରେ, କିନ୍ତୁ ଗୋଟିଏ ସୁନ୍ଦର ସଙ୍ଗୀତ କିଛି ମୁହୂର୍ତ୍ତ ମଧ୍ୟରେ ମନକୁ ହାଲକା କରିଦିଏ। କେବେ ପୁରୁଣା ସ୍ମୃତିକୁ ତାଜା କରିଦିଏ, ଆଉ କେବେ ନୂଆ ସ୍ୱପ୍ନକୁ ଡେଣା ଦେଇଥାଏ। ସଙ୍ଗୀତର ଏ ଅଦ୍ଭୁତ ଜାଦୁ ହିଁ ତାକୁ ସବୁଠାରୁ ସୁନ୍ଦର ଔଷଧ କରିଛି, ଯେଉଁଥିପାଇଁ ବୋଧହୁଏ ଏବେ ରୋଗୀଙ୍କର ଚିକିତ୍ସା ହେଉଛି ମ୍ୟୁଜିକ୍ ଥେରାପି ମାଧ୍ୟମରେ।

ସଙ୍ଗୀତ ମଣିଷର ଜୀବନକୁ କେବଳ ଆନନ୍ଦରେ ଭରିନଥାଏ, ଏହା ମନକୁ ସକାରାତ୍ମକ ଚିନ୍ତାଧାରା ମଧ୍ୟ ଦେଇଥାଏ। ସେଥିପାଇଁ ଛୋଟ ପିଲାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନରେ ସଙ୍ଗୀତର ଏକ ଅଲଗା ସ୍ଥାନ ରହିଥାଏ। କେବେ ଭକ୍ତିର ସୁର, କେବେ ପ୍ରେମର ଗୀତ, ଆଉ କେବେ ଜୀବନର ପ୍ରେରଣା, ସବୁଠି ସଙ୍ଗୀତ ଆମ ହୃଦୟକୁ ଛୁଇଁ ଚାଲେ। ତେବେ ଆସନ୍ତୁ ଆଜିର ଏ ମାହୋଲକୁ ଆଉ ଟିକେ ସୁରିଲା କରିବା।

ପ୍ରଚାର କଲୁ ଏନ୍ସିଇଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ। ଆଜି ଶୁଣିଲେ ଏହାର 1291 ଅଧ୍ୟାୟ।

0: ଲୋକସଙ୍ଗୀତରେ ପ୍ରଚାର କଲୁ ମୃଦଙ୍ଗ ବାଦନ ପରିବେଷଣ କଲେ ଚନ୍ଦ୍ରଶେଖର ଦାସ ଆମ କେନ୍ଦ୍ରରୁ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 100.1 MHz FM ବ୍ୟାଣ୍ଡ ଯୋଗେ।
2: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଟିଜିରେ ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି ଏବଂ AICTE ନ୍ୟୁ ଦିଲ୍ଲୀ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ ସିଟିଜି ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ ସିଟିଜି ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 700886908080 ରେ ଯୋଗାଯୋଗ କରିପାରିବେ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ AC, ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
5: ଆଜ୍ଞା ହଁ, PM ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM Surjaghar.gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ।
2: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
6: କନକ ଜୁଏଲାରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
1: ଆକାଶବାଣୀ କେନ୍ଦୁଝର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.1 MHz FM ବ୍ୟାଣ୍ଡ ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଅନିତା ତିର୍କି। ଉପସ୍ଥାପନାରେ ଅଛନ୍ତି ପ୍ରଣତୀ ମହାନ୍ତି।

0: ಡಂ ಬಜ ಡಂಬರು ತಂಡವನ ಚೆಮ್ಮೆದ್ದಿನಿ ಥರು.
1: ಭೂಣೀ, ଆକାଶବାଣୀ ବା ଅଖିଳ ଭାରତୀୟ ରେଡ଼ିଓ ହେଉଛି ଦେଶର ଏପରି ଏକ ଅନୁଷ୍ଠାନ ଯାହା ବିଶ୍ୱରେ ଭାରତର ନାମକୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚାଇ ପାରିଛି। ଆକାଶବାଣୀ 2026ରେ ପାଳନ କରୁଛି 90 ବର୍ଷର ଗୌରବାନ୍ୱିତ ଉତ୍ସବ। 1936 ମସିହା ଜୁନ୍ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମକୁ ପରିବର୍ତ୍ତନ କରି ଅଖିଳ ଭାରତୀୟ ରେଡିଓର ନାମକରଣ କରାଯାଇଥିଲା। ଏଆଇଆର୍ ଯୋଗାଯୋଗର ଏପରି ଏକ ବିଶାଳ ମାଧ୍ୟମ ଯାହାର ବର୍ଣ୍ଣନା କରିବା ଅସମ୍ଭବ। ପ୍ରତ୍ୟେକଟି ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ ଉପାନ୍ତ ଅଞ୍ଚଳକୁ ଯୋଗାଯୋଗର ମାଧ୍ୟମ ବିଚ୍ଛିନ୍ନ ହେଉଥିବା ସମୟରେ ଆକାଶବାଣୀ ହେଉଛି ଏପରି ଏକମାତ୍ର ମାଧ୍ୟମ ଯାହାଦ୍ୱାରା ଟିକିନିକି ଖବର ଜନସମାଜକୁ ପହଞ୍ଚାଇବାରେ ସକ୍ଷମ ହୋଇଥାଏ। ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ହେଉ କିମ୍ବା କିଛି ଶିକ୍ଷଣୀୟ କାର୍ଯ୍ୟକ୍ରମ, ସବୁ ସମୟରେ ଏହା ଦୀର୍ଘ 9 ଦଶନ୍ଧି ଧରି ଜନମାନସରେ ତାର କାୟା ବିସ୍ତାର କରିପାରିଛି। ତେବେ ଏହି 90 ବର୍ଷର ସଫଳ ଯାତ୍ରା ଆଗକୁ ଆହୁରି ଅବିସ୍ମରଣୀୟ ହୋଇ ଜନମାନସରେ ରହିଥାଉ, ଏହା ହିଁ ଆମର କାମନା। ଭଉଣୀ, ପ୍ରତ୍ୟେକଟି ଶିଶୁଙ୍କର ଦାୟିତ୍ୱ ହେଉଛି ଆମମାନଙ୍କର। ସେମାନଙ୍କ ପ୍ରତି ଯେଉଁଠାରେ ବି ଯେଉଁ ଅନ୍ୟାୟ ହେଉଛି ସେଥିପ୍ରତି ଆମେ ସଚେତନ ରହିବା ଏବଂ ସେମାନଙ୍କୁ ପ୍ରତ୍ୟେକଟି ଅଧିକାର କିପରି ମିଳିବ ସେଥିପ୍ରତି ଅନ୍ୟମାନଙ୍କୁ ସଚେତନ କରିବା। ତା ସହିତ ଯେଉଁ ଶିଶୁମାନଙ୍କୁ ଶ୍ରମିକ ଭାବରେ କାର୍ଯ୍ୟରେ ଲଗାଯାଉଛି ସେମାନଙ୍କ ସହିତ ହେଉଥିବା ଅନ୍ୟାୟ ପ୍ରତି ସ୍ୱର ଉତ୍ତୋଳନ କରାଯାଉ, ତେବେ ଯାଇ ଶିଶୁଟିଏ ସୁରକ୍ଷିତ ଭାବରେ ଜୀବନଯାପନ କରିପାରିବ। ଆମେ କଥା ହେଇଥିଲୁ ଜଣେ ଭଉଣୀଙ୍କ ସହିତ, ସେ ଭଉଣୀ କ'ଣ କହିଛନ୍ତି ଆସନ୍ତୁ ଶୁଣିବା।
2: ମ୍ୟାଡ଼ାମ ନମସ୍କାର, ମ୍ୟାଡ଼ାମ ଆପଣଙ୍କ ପରିଚୟ ଟିକେ ଆମକୁ ଦିଅନ୍ତୁ।
3: ମୋ ନାଁ ହେଉଛି ମହାଶ୍ୱେତା ଦାସ, ଆମ ଘର କଟକର ସାଲେପୁର, ଆଉ ମୁଁ ମୁମ୍ବାଇର ଟେସ୍ରୁ ପାଠ ପଢିକି ଏଇଠି କେଉଁଝରରେ 2020 ମସିହା ନଭେମ୍ବରରେ ଆସ୍ପାୟାରରେ ଜଏନ୍ କରିଥିଲି। ତ ଆସ୍ପାୟାର ହେଉଛି ଗୋଟେ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ ଯୋଉଟାକି ଶିଶୁଙ୍କ ସୁରକ୍ଷା ଆଉ ଶିଶୁଙ୍କର ଶିକ୍ଷାଗତ ଅଧିକାର ଉପରେ କାମ କରୁଛି। ଆମର ଏଇ ଯୋଉ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଅଛନ୍ତି, ସେ ହେଉଛନ୍ତି ଆମର ଆର୍ଥିକ ସହାୟତା କରୁଛନ୍ତି, ଯାହାଙ୍କ ସହାୟତାରେ ଆମେ କାମ କରି ଆସୁଛୁ 2015 ମସିହାରୁ। ମୁଁ ଯଦି କହିବାକୁ ଚାହୁଁଛି ଯେ କେମିତି ଏଇଟା ବିସ୍ତାରିତ କରିଛି ଲାଇକ୍ ପୁରା କେଉଁଝରରେ, ତ 2015 ମସିହାରେ ଆସ୍ପାୟାର ଫାର୍ଷ୍ଟରେ ଦାନାଗଦୀ ଆଉ ସୁକିନ୍ଦା ଯାଜପୁରର ଏଇ ଦୁଇଟା ବ୍ଲକରେ କାମ କରିଥିଲା। ତା ସହିତ ସୁନ୍ଦରଗଡ଼ର କୋଇରା ଆଉ କୁତ୍ରାରେ, ଆଉ ଆମ କେଉଁଝର ଯୋଡ଼ା ଆଉ ହରିଚନ୍ଦନପୁରରେ କାମ ଷ୍ଟାର୍ଟ କରିଥିଲା। ତାପରେ ଏଇଟାକୁ ବିସ୍ତାର କରିବାକୁ ଯାଇକି 2019 ମସିହାରେ ଆମେ କେଉଁଝର ପୁରା ଯେତେଟା ବ୍ଲକ ଅଛି 13ଟି ବ୍ଲକ ସେଥିରେ କାମ କରିଆସୁଛୁ।
2: ତେବେ ମ୍ୟାଡାମ ଆପଣ କହିଲେ ଆପଣଙ୍କର ଯୋଉ ଏନ୍ଜିଓରେ ଆପଣ କାମ କରୁଛନ୍ତି ସେଠି ଆପଣ ଶିଶୁମାନଙ୍କ ଅଧିକାରକୁ ନେଇକି ଅନେକ ଗୁଡ଼ିଏ କାର୍ଯ୍ୟ କରୁଛନ୍ତି, ତେବେ ଆମକୁ କୁହନ୍ତୁ ଗୋଟିଏ ଶିଶୁ ଶ୍ରମିକ ଭାବରେ କାମ କରୁଛି ସେଇଟିକୁ ରୋକାଯିବାରେ ଆପଣମାନେ କ'ଣ କ'ଣ କାର୍ଯ୍ୟ କରୁଛନ୍ତି?
3: ତ ଯେମିତି ମୁଁ ଅଲରେଡି କହିସାରିଛି ଯେ ଆସ୍ପାୟାର ସେଇ ଶିଶୁ ଶିକ୍ଷା ଶିଶୁର ସୁରକ୍ଷା ଉପରେ କାମ କରୁଛି। ତ ଆମର ଆକ୍ଚୁଆଲି ନିଜର ଗୋଟେ ଥାଏ ଯେ ଆମେ ଆମର ସବୁ ଜିପିରେ ଯୋଉ ମୁଁ ଏବେ କହିଲି ଯେ ଆମେ କୋଉ କୋଉ ଜାଗାରେ କାମ କରୁଛୁ, ଏବେ ଆକ୍ଚୁଆଲି ଓଡ଼ିଶାରେ ସମୁଦାୟ 20ଟି ବ୍ଲକରେ ଆମେ କାମ କରୁଛୁ, ଆଉ 440ଟି ଗ୍ରାମ ପଞ୍ଚାୟତକୁ ନେଇକି କାମ କରୁଛୁ। ସେଇ ଭିତରେ ଯେମିତି କେଉଁଝର 13ଟା ଯୋଉ ବ୍ଲକରେ କାମ ହଉଛି, ତ ପ୍ରତ୍ୟେକ ବ୍ଲକର ପ୍ରତ୍ୟେକ ଜିପିରେ ଆମର କାମ ହଉଛି। ତ ପ୍ରତ୍ୟେକ ଜିପିରେ ଆମର ଯୋଉ ଜଣେ ଜଣେ ଷ୍ଟାଫ ଅଛନ୍ତି ଯାହାକୁ ଆମେ ଜିପି ସିମ୍ କହୁଛୁ, ସେମାନେ ଘର ଘର ବୁଲିକି ଭିଜିଟ କରିକି ଦେଖନ୍ତି ଯେ ପିଲାଙ୍କ ଶିକ୍ଷାଗତ ସ୍ଥିତି କ'ଣ ସେ ବିଷୟରେ ଦେଖନ୍ତି। ତ ତା ପାଇଁ ଯେତେବେଳେ ଆମେ କାମ ଷ୍ଟାର୍ଟ କରୁ, ଆମେ ଫାର୍ଷ୍ଟରେ କ'ଣ କରୁ, ଗୋଟେ ହାଉସ ହୋଲ୍ଡ ସର୍ଭେ ହୁଏ। ସେ ସର୍ଭେରେ ସବୁ ଘରକୁ ବୁଲି ବୁଲି ସେମାନେ ଦେଖିବେ ଯେ ସବୁ ଛୁଆ ସ୍କୁଲ ଯାଉଛି କି ନାହିଁ, ଆଉ ଯଦି ଯାଉନି ତ କଣ ପାଇଁ ଯାଉନି, ସେଇ ସବୁ ରିଜନ ଖାସ କରିକି 0ରୁ ନେଇକି 18 ବର୍ଷ ବୟସରେ ଯେତେକ ଛୁଆ ଅଛନ୍ତି ତାଙ୍କ ଉପରେ ଏଇ ସର୍ଭେଟା ହେଇଥାଏ। ତ ଆମ ଯୋଉ ସର୍ଭେଟା ହେଲା ଆକ୍ଚୁଆଲି 2020ରେ ଷ୍ଟାର୍ଟ ହେଇଥିଲା, ତ ତାପରେ 2021ରେ ଆମର କେଉଁଝର ସର୍ଭେ କମ୍ପ୍ଲିଟ ହେଲା ପରେ ଆମ ପାଖକୁ ଯୋଉ ମାନେ କେତେ ପିଲାଙ୍କ ନମ୍ବର ଆସିଲା ଯୋଉମାନେ କି ସ୍କୁଲ ବାହାରେ ଅଛନ୍ତି, ତ ଅବଭିୟସଲି ଗୋଟେ ଶିଶୁ ଯଦି ସ୍କୁଲ ବାହାରେ ଅଛି ମାନେ ସେ କୋଉଠି ବି ହିଁ ନିଯୁକ୍ତି ଅଛି, ଆଇଦର ଘର ହଉ କି କୋଉ ଦୋକାନରେ ହେଲା, ହୋଟେଲରେ ହେଲା, ଗ୍ୟାରେଜ ହେଲା, ସେଭଳି ଜାଗାରେ ସେ କାମ କରୁଛି। ତ ଏଇସବୁ ଯୋଉ ଆମେ ଛୁଆଙ୍କ ନମ୍ବରଟା ପାଇଲୁ, ତ ସେଇ ଛୁଆଙ୍କୁ ଫାର୍ଷ୍ଟ ଆମେ ଦେଖୁ ଯେ କାହାର କୋଉ ଟାଇପ୍ର ସ୍ଥିତି ଅଛି। ମନେକର ଗୋଟେ ଛୁଆ କେବେ ବି ସ୍କୁଲ ଯାଇନି, ଏମିତି ଗୋଟେ ଛୁଆ ଯିଏକି ସ୍କୁଲ ବାହାରେ ଅଛି, ତ ଅନୁସାରେ ଆମେ ସବୁ ଛୁଆଙ୍କ ପାଇଁ ଅଲଗା ଅଲଗା ପ୍ଲାନ୍ ହେଇଥାଏ। ଖାସ କରିକି ଆମର 3ଟା ପ୍ରକ୍ରିୟା ଅଛି ଯାହାଦ୍ୱାରା ଆମେ ତାଙ୍କୁ ଗଭର୍ଣ୍ଣମେଣ୍ଟ ସ୍କୁଲରେ ଆଡମିସନ୍ କରାଇଥାଉ। କାରଣ ଆମେ ଭାବୁ ଯେ ଆମ ପାଇଁ ଶିଶୁର ଫାର୍ଷ୍ଟ ଅଧିକାର ହେଉଛି ସେ ସ୍କୁଲ ଯାଉ, ଶିକ୍ଷାଗତ ଯୋଉ ଅଧିକାର ଅଛି ସେଇଟା ତାକୁ ମିଳୁ। ସେଥିପାଇଁ ଆମର 3ଟା ପ୍ରକ୍ରିୟା ମୁଁ ଯୋଉ କହିଲି ଏବେ, ଗୋଟେ ହେଉଛି ଆରବିସି ଯାହାକୁ କି ଆମେ ଆବାସିକ ସେତୁ ପାଠ୍ୟକ୍ରମ ଶିବିର କହୁ, ଆଉ ଗୋଟେ ଏନ୍ଆରବିସି ଯୋଉଟା ହେଉଛି ଅଣ ଆବାସିକ ସେତୁ ପାଠ୍ୟକ୍ରମ ଶିବିର, ଆଉ ଗୋଟେ ହେଉଛି ଡାଇରେକ୍ଟ ଏନ୍ରୋଲମେଣ୍ଟ ମାନେ ଯାହାକୁ ସିଧାସଳଖ ଆମେ ସ୍କୁଲରେ ଆଡମିଟ୍ କରାଇଥାଉ। ତ ଯଦି ମୁଁ ଆରବିସି ବିଷୟରେ ସଂକ୍ଷେପରେ କହିବାକୁ ଚାହିଁବି, ତ ବେସିକାଲି ଯୋଉ ଛୁଆମାନେ ବାହାରନ୍ତି, ଯୋଉମାନେ ସ୍କୁଲ ବାହାରେ ଅଛନ୍ତି କି ଯୋଉମାନେ ବିଲକୁଲ ସ୍କୁଲ ଯାଇନାହାନ୍ତି, ତାଙ୍କୁ ନେଇକି ଆମର ଅଲଗା ଅଲଗା ବ୍ଲକରେ ଗୋଟେ ଗୋଟେ ହଷ୍ଟେଲ ଟାଇପ୍ର ଏମିତି ଅଛି, ଯୋଉଟା କି ସେଠିକାର ସରପଞ୍ଚ ୟା ପିଆର୍ଆଇ ମେମ୍ବରଙ୍କ ପରମିସନ ନେଇକି ହିଁ ଆମେ କରିଥାଉ। ଆଉ ଯୋଉ ଛୁଆଙ୍କୁ ଅଣାଯାଏ ସେମାନଙ୍କୁ ମଧ୍ୟ ତାଙ୍କର ଅଭିଭାବକ ହୁଅନ୍ତୁ କିମ୍ବା ତାଙ୍କର ଯିଏ ବି ଗାର୍ଡିଆନ ଥାନ୍ତି, ସେମାନଙ୍କର ପରମିସନ ନେଇକି ହିଁ ଆମେ ସେ ଛୁଆଙ୍କୁ ଆମର ଆରବିସିରେ ରଖୁ, ଆଉ ସେଠି ତାଙ୍କୁ ଶିକ୍ଷା ଦିଆଯାଇଥାଏ। ତ ଯେତେବେଳେ ସେମାନଙ୍କୁ ତାଙ୍କ ଏଜ୍ ଅନୁସାରେ, ମନେକର ଗୋଟେ ଛୁଆର ବୟସ ହେଉଛି 8 ବର୍ଷ, ତ ସେ କ୍ଲାସ୍ 2ରେ ଥିବା ଦରକାର। ତ ଯଦି ସେ ଜମା ବି ପାଠ ପଢିନି, ସେ ଅନୁସାରେ ଆମେ ପ୍ଲାନ୍ କରୁ ତାଙ୍କୁ ପାଠ ପଢୁ, ଆଉ ସେ ଯେତେବେଳେ

0: ଯେତିକି ଶିକ୍ଷା ପାଇଯାଇଛି ସେ କ୍ଲାସ ଟୁ ରେ ଏବେ ଜଏନ କରିପାରିବ, ତ ଆମେ ତାପରେ ତାକୁ ଗଭର୍ଣ୍ଣମେଣ୍ଟ ସ୍କୁଲରେ ନେଇକି ମେନ୍ସନ୍ କରିଥାଉ। ଏଇଟା ହେଇଯାଉଛି ଆର୍ବିସି। ତାପରେ ଏନ୍ଆର୍ବିସି ରେ କଣ, ମନେକର ଯେମିତି ଆପଣ ଜାଣିଥିବେ ତେଲକୁଇ ହେଲା କି ବାଂଶପାଳ ହେଲା, ଏଇସବୁ ବ୍ଲକ ରେ ଏମିତି ଏରିଆ ଅଛି ଯୋଉଠି କି ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ କିଛିର ସୁବିଧା ନାହିଁ। ତ ସେଇ ଏରିଆରେ ଯେତେବେଳେ ଆମେ ସର୍ଭେ କରିଥିଲୁ, କିଛି ପିଲା ଏମିତି ବାହାରିଥିଲେ ଯୋଉମାନେ କି ବିଲକୁଲ ମାନେ ସ୍କୁଲକୁ ଯାଇପାରୁନଥିଲେ, ବିକଜ ତାଙ୍କର ସେଇ ଏରିଆରେ ସ୍କୁଲ ହିଁ ନାହିଁ ଆଉ ତାଙ୍କୁ ବହୁତ ଦୂର ଯିବାକୁ ପଡେ, ତ ସେଥିପାଇଁ ସେମାନେ ଶିକ୍ଷାରୁ ବଞ୍ଚିତ ହୁଅନ୍ତି। ତ ଆମେ କଣ କରୁ, ସେଇ ଏରିଆରେ ସେଇ 20 କି 25ଟା ପିଲା ଯଦି ବାହାରିଲେ ତାଙ୍କୁ ନେଇକି ଗୋଟେ ଏନ୍ଆର୍ବିସି କରୁ, ଯୋଉଠି କି ତାଙ୍କୁ ଆମେ ଯେମିତି ଆମର ସ୍କୁଲରେ ସିଷ୍ଟମ ଥାଏ କି 9ରୁ 4 ସ୍କୁଲ ଯାଏ, ସେମିତି ଆମେ ବି ତାଙ୍କୁ ସେଇଠି ପାଠ ପଢୁ ଆଉ ଆମର ଯୋଉ ଏନ୍ଆର୍ବିସି ଟିଚର ଥାନ୍ତି ସେଠି ସେମାନଙ୍କୁ ଶିକ୍ଷା ଦେଇଥାନ୍ତି। ବଟ୍ ଏଇଠି ସେମାନେ ରୁହନ୍ତିନି, ଆସିବେ ତାଙ୍କ ଘରୁ ଆସିବେ ପାଠ ପଢିକି ଯାଆନ୍ତି। ଯେମିତିକି ଆର୍ବିସି କହିଲେ, ଆର୍ବିସି ରେ ଆକ୍ଚୁଆଲି ସେମାନେ ପୁରା ରୁହନ୍ତି ସେଇଠି, ତାଙ୍କୁ ପୁରା ସେଇଠି ପାଠ ପଢାଯାଏ, ଅନ୍ୟ କାର୍ଯ୍ୟକ୍ରମ ବି ହୁଏ, ସବୁ କରିକି ରଖାଯାଇଥାଏ। ତ ଏଇ ଯୋଉ ଆର୍ବିସି ଏନ୍ଆର୍ବିସି ହେଲା, ଏଇଟା ପର୍ଟିକୁଲାରଲି 9ରୁ ନେଇକି 14 ବର୍ଷର ପିଲାଙ୍କ ପାଇଁ ହୁଏ। ବଟ୍ ସେଇ ଯୋଉ ଛୁଆ ଯୋଉମାନେ କି 6ରୁ 9 ବର୍ଷ ତକ ରୁହନ୍ତି, ସେଇ ଛୁଆଙ୍କ କଣ ହେଇଥାଏ ନା, ଗୋଟେ 2 ବର୍ଷର ଯଦି ଗ୍ୟାପ୍ ଥାଏ ତ ଅବଭିୟସଲି 2 ବର୍ଷ କ୍ଲାସ ଯାଏ ବେଶୀ କିଛି ପାଠ ହେଇନଥାଏ, ସେଥିପାଇଁ ତାଙ୍କୁ ଆମେ ଡାଇରେକ୍ଟ ଏନ୍ରୋଲମେଣ୍ଟ କରେଇ ଦେଇଥାଉ, ଟିକେ ଅଳ୍ପ କିଛି ଶିକ୍ଷା ଦେଇକି ସିଧା ସ୍କୁଲରେ ମାନେ ଆଡମିସନ କରେଇ ଦେଇଥାଉ। ତ ଏଇ 3 ପ୍ରକ୍ରିୟାରେ ହିଁ ଆମେ ତାଙ୍କୁ କେମିତି ଶିକ୍ଷା ସହିତ ସେମାନେ ଜଡିତ ହେଇପାରିବେ ସେଇଟା କରିଥାଉ।
1: ଏଇଠି ଆମକୁ କୁହନ୍ତୁ, ଅନେକ ଜାଗା ଆପଣ ମାନେ କଭର କରୁଛନ୍ତି, ଯେମିତିକି ଉପାନ୍ତ ଅଞ୍ଚଳ, ଆମର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଉଛି କେଉଁଝର, ତେବେ ସେଠି ଅନେକ ଛୁଆ ଅଛନ୍ତି ଯୋଉମାନେ କି ଶିକ୍ଷାରୁ ତ ବଞ୍ଚିତ ରହୁଛନ୍ତି କିନ୍ତୁ ଘରର ପରିସ୍ଥିତି ନେଇକି ସେମାନେ ବାଧ୍ୟ ହଉଛନ୍ତି, ତାଙ୍କ ବାପା ମା ମାନେ ତାଙ୍କୁ ଶ୍ରମିକ ଭାବରେ କାମରେ ଲଗେଇ ଦଉଛନ୍ତି ବା ବାହାର ଷ୍ଟେଟକୁ ମଧ୍ୟ ପଠେଇ ଦଉଛନ୍ତି, ତେବେ ସେ କ୍ଷେତ୍ରରେ ଆପଣ ମାନଙ୍କ ପାଖକୁ କେମିତି ଖବର ଆସେ ବା ସେମାନଙ୍କୁ ସେଇ ପରିସ୍ଥିତିରେ କେମିତି ଆପଣ ମାନେ ଉଦ୍ଧାର କରନ୍ତି?
0: ମାନେ ବହୁତ ଭଲ କ୍ୱେଶ୍ଚିନ୍ ପଚାରିଲେ, ଯେହେତୁ ମୁଁ ଆମ ଅର୍ଗାନାଇଜେସନ ଶିକ୍ଷା ଉପରେ ହିଁ କାମ କରୁଥିଲି, ତ ଯେତେବେଳେ ଆମ ପାଖକୁ ଏଇ ଇନଫର୍ମେସନ ଅନ୍ୟ କିଛି ସୋର୍ସରୁ ଆସେ, ଯେମିତି ମୁଁ କହିଥିଲି ଆମେ ତ ହାଉସ ହୋଲ୍ଡ ସର୍ଭେ କରୁ ଯୋଉଥିରେ ଆମେ ସବୁ ପୁରା ମାନେ ସେଇ ବ୍ଲକଟାକୁ ହଉ ସେ ଜିପିଟାକୁ ହଉ ପୁରା କଭର କରୁ, ବଟ୍ ତା ବାଦ ବି ଯଦି କିଛି ଆମକୁ ଖବର ଆସେ ତ ଆମେ ଫାର୍ଷ୍ଟରେ କଣ କରୁ, ସେଇ ଛୁଆର ଇନଫର୍ମେସନ ନେଇକି ଆଙ୍ଗନବାଡି ୱାର୍କର ହେଲେ କି CDPO ହେଲେ, ତାପରେ ଯୋଉ ଚାଇଲ୍ଡ ଲାଇନ ହେଲା ଅଛନ୍ତି, ତାପରେ ଏବେ ତ ସବୁ ଜିପିରେ ଗଭର୍ଣ୍ଣମେଣ୍ଟ ଅନୁସାରେ ସବୁ ଜିପିରେ ଗୋଟେ ଚାଇଲ୍ଡ ପ୍ରୋଟେକ୍ସନ କମିଟି ବନା ହେଇଛି, ଯୋଉଟା କି ଛୁଆଙ୍କର ରାଇଟ୍ସ ପାଇଁ କାମ କରୁଛି, ନା କେବଳ ଶିଶୁ ଶ୍ରମିକ ବା ଶିଶୁ ବାଲ୍ୟ ବିବାହ ଯୋଉଟା, ତା ଉପରେ ବି ସେମାନେ କାମ କରୁଛନ୍ତି। ତ ସେଇ ସବୁ ଜିନିଷକୁ ନେଇକି ଚାଇଲ୍ଡ ଲାଇନ ହେଲା କି ଚାଇଲ୍ଡ ୱେଲଫେୟାର କମିଟି ବି ମଧ୍ୟ ଅଛି, ତାଙ୍କ ସହିତ ଯୋଗାଯୋଗ କରୁ ଆଉ ତାଙ୍କ ଅନୁସାରେ ଯୋଉଟା ତାଙ୍କ ପାଇଁ ଭଲ ହେଇପାରିବ ତାର ସୁବିଧା କରାଇଥାଉ।
1: ତେବେ ମ୍ୟାଡମ ଆପଣ ତ କହିଲେ ଆପଣ ମାନେ ଯେକୌଣସି ସୂତ୍ରରୁ ଖବର ପାଇଲେ ମଧ୍ୟ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ଆପଣ ମାନେ ଯାଇକି ସେଠି ପହଞ୍ଚନ୍ତି, ତେବେ ଯେତେବେଳେ ଆପଣ ସେଇ ଗାଁରେ ପହଞ୍ଚନ୍ତି ବା ଯୋଉ ଜାଗାରେ ପିଲାଟିଏ ଥିବ ଆପଣ ପହଞ୍ଚନ୍ତି, ପିଲାଟିକି ଉଦ୍ଧାର କରନ୍ତି, ସେତେବେଳେ ଆପଣ ମାନେ କଣ ଦେଖନ୍ତି, କୋଉ ପରିସ୍ଥିତିରେ ପଡି ସେ ଶିଶୁମାନେ ଶ୍ରମିକ ଭାବରେ କାର୍ଯ୍ୟ କରିବାକୁ ଯାଆନ୍ତି?
0: ଯେମିତି ମୁଁ କହିଲି ସେଇ ସର୍ଭେରୁ ହେଲା କି ଅନ୍ୟ ଯେକୌଣସି ଉପାୟରେ ଆମକୁ ଯୋଉ ଇନଫର୍ମେସନ ମିଳେ ଶିଶୁ ଶ୍ରମିକର, ତ ଖାସ କରିକି ଆମେ ଦେଖିଛୁ ଯୋଉଟା ମୁଁ କହିଲି ଆମର ହାଉସ ହୋଲ୍ଡ ସର୍ଭେରୁ ଜଣାପଡ଼ୁଛି, ଏମିତି ବହୁତ ସାରା ଘର ଅଛନ୍ତି ଯୋଉମାନଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନାହିଁ ଯେ ସେମାନେ ସ୍କୁଲ ପଠେଇ ପାରିବେ ସବୁ ଛୁଆଙ୍କୁ, ମାନେ ଯେତେବେଳେ ଗୋଟେ ପରିବାରର ସଂଖ୍ୟା ହେଇଯାଏ ମନେକର 6-7, ତ ବାପା ମା କାମ କରୁଛନ୍ତି ମୂଲିଆ ମଜୁରୀ କାମ, ତାଙ୍କର ସେତିକିରେ ଘରର ଯୋଉ ମାନେ ଖାଇବା ପିଇବା ହେଲା ସେଇଟା ହେଇପାରୁନି, ତ ସେମାନେ କଣ କରନ୍ତି ତାଙ୍କର ବଡ଼ ପୁଅ କି ଝିଅ ହେଲେ ସେମାନଙ୍କୁ ମଧ୍ୟ କିଛି ନା କିଛି କାର୍ଯ୍ୟରେ ନିଯୁକ୍ତି ଦେଇଥାନ୍ତି, ତ ସେଇ ମାଧ୍ୟମରେ ତାଙ୍କୁ ଟିକେ ସାହାଯ୍ୟ ବି ହେଇଥାଇପାରେ, ତ ଏଇଟା ହଉଛି ତାଙ୍କର ମେନ୍ ରିଜନ୍ ହେଇଥାଏ। ଆଉ ତା ଛଡା ଏମିତି ବି ଗୋଟେ ଗୋଟେ ଜାଗାରେ ଅଛି, ଯେମିତି ଆପଣ ଜାଣିଥିବେ କେଉଁଝର ମାନେ କାଫି ଲୋକ ଅଛନ୍ତି ଯୋଉମାନେ ଟିକେ ନିଶା ନେଇକି, ତ ସେମାନେ ବି ଜାଣିପାରନ୍ତିନି ଯେ ଗୋଟେ ଶିଶୁ ପାଇଁ ତାଙ୍କର ଯୋଉ ନିଜ ଛୁଆ ଅଛନ୍ତି ତାଙ୍କ ପାଇଁ କୋଉଟା ଠିକ ହବା କଥା, ତ ଏମିତି ବହୁତ ସାରା ଆମେ ଦେଖିଛୁ ଯେ ମା ବାପା ସିଏ ତାଙ୍କ ବାଟରେ ଯାଆନ୍ତି ହାଣ୍ଡିଆ ଫାଣ୍ଡିଆ ପିଇ ଦେଇଥିବେ ଆଉ ଘରେ ମାନଙ୍କର 4 ଭାଇ ଭଉଣୀ, ବଡ ଭାଇ ରଖିଥିବ କି ଭଉଣୀ ରଖିଥିବ ଅନ୍ୟ ଛୁଆମାନଙ୍କୁ, ତ ସେଥିପାଇଁ ସେମାନେ ସ୍କୁଲ ବି ଯାଇପାରନ୍ତିନି। କି ମହୁଲା ଯୋଉ ସିଜନ୍ ଏବେ ଆସିଥିଲା ଆମର ଆଉ ମାସେ 2 ମାସ ଆଗରୁ, ମହୁଲା ଗୋଟେ ବେଳେ ବ୍ୟସ୍ତ, ସେମାନେ ଛୁଆଙ୍କୁ ବି ସ୍କୁଲ ପଠେଇବେନି, କହିବେ ତମେ ସ୍କୁଲ ଯାଅନି ଆମ ସହିତ କାମ କର, ତ ଯେତେବେଳେ ଗୋଟେ ଗ୍ୟାପ୍ ହେଇଯାଏ ନା ମାନେ ସ୍କୁଲ ଯିବା ରେଗୁଲାର ଯାଉଥିବ ଗୋଟେ ପିଲାଟା ମଝିରୁ ଅଧାରୁ ପାଠ ଛାଡିଦେଲେ ତାର ନିଜର ଇଣ୍ଟରେଷ୍ଟ ବି କମିଯାଏ, ତ ବହୁତ କ୍ଷେତ୍ରରେ ମାତା ପିତାଙ୍କ ଇଣ୍ଟରେଷ୍ଟ ଆଉ କିଛି କ୍ଷେତ୍ରରେ ଛୁଆଙ୍କ ଇଣ୍ଟରେଷ୍ଟ ବି ନଥାଏ, ଆଉ ଖାସ କରିକି ସେଇ ଯୋଉ ଆର୍ଥିକ ପରିସ୍ଥିତି ଫ୍ୟାମିଲିର ତାକୁ ନେଇକି ହିଁ ସେମାନେ ଶିଶୁ ଶ୍ରମିକ ହେଇଥାନ୍ତି। ଏମିତି ବି ଥାଏ କି ଏଜୁକେସନ ର କମି ହେଲା, ଶିକ୍ଷାର କମି ହେଲା, କି ଆୱେରନେସ ର କମି, କି ଗୋଟେ ଛୁଆର କଣ କଣ ଅଧିକାର ଅଛି, ସେଇ ସବୁର କମି ବହୁତ ଅଛି। ସେଥିପାଇଁ ସେମାନେ ଜାଣିପାରନ୍ତିନି ଯେ ଶିଶୁଟିକୁ ଯଦି ଶିକ୍ଷା ଦିଆଯାଇପାରେ ତାହେଲେ ସିଏ ଆଉ ଶ୍ରମିକ ନ ହେଇକି ପାଠ ପଢିକି ଆଗକୁ ଯାଇକି ବଡ ମଣିଷଟିଏ ହେଇପାରିବ।
1: ତେବେ ଆପଣ ଯୋଉ କହିଲେ ଯେ ଆମର ଗୋଟେ ସଚେତନତାର ଅଭାବ ରହୁଛି, ଆପଣ ମାନେ ଯେତେବେଳେ ଏହା ଉପରେ କାର୍ଯ୍ୟ କରୁଛନ୍ତି ଏହାକୁ ରୋକିବା ପାଇଁ ବା ଏଇ ଯୋଉ ଶିଶୁ ଶ୍ରମିକ ପ୍ରଥାକୁ ବନ୍ଦ କରିବା ପାଇଁ କଣ କଣ କାର୍ଯ୍ୟ ଆପଣ ମାନେ କରୁଛନ୍ତି ବା ସେମାନଙ୍କୁ ସଚେତନ କିଭଳି ଭାବରେ କରୁଛନ୍ତି?
0: ତ ଏଇ ଯୋଉ ସଚେତନତା ମୁଁ କହିଲି ଏବେ ଅଭାବ ରହିଛି, ତ ତା ପାଇଁ ଆମେ ସବୁ ଜିପି ଲେବୁଲରେ ହେଲା, PRI ଅଛନ୍ତି, ଯୋଉ ଆମର SHG ମେମ୍ବର ଅଛନ୍ତି, ଯୁବପିଢି ହେଲେ ସମସ୍ତଙ୍କୁ ନେଇକି ଆମେ ବହୁତ ସାରା ମିଟିଂ କରାଇଥାଉ, ଓରିଏଣ୍ଟେସନ କରାଇଥାଉ। ତାପରେ ସମସ୍ତଙ୍କର ନିଜର ଯେମିତି ଗୋଟେ SHG ମହିଳା ଯଦି ହେଲେ ତାଙ୍କର କଣ କଣ ରାଇଟ୍ସ ଥାଏ ଆଉ ତାଙ୍କର କଣ ଷ୍ଟେପ୍ସ ନେଇକି ଗୋଟେ ଗାଁର ଉନ୍ନତି ବି ହେଇପାରିବ, ଗୋଟେ ଗାଁରେ ଥିବା ଛୁଆର ବି ଉନ୍ନତି ହେଇପାରିବ, ତା ଉପରେ ପୁରା ଆମେ ଓରିଏଣ୍ଟେସନ କରିଥାଉ। ତାପରେ ଆମେ ଯୋଉ କ୍ୟାଣ୍ଡେଲ ରାଲି ହେଲା କି ନାଇଟ୍ କ୍ୟାମ୍ପେନ୍ ହେଲା, ରାତିରେ ମଶାଲ ରାଲି ହେଲା, ତାପରେ ଶିକ୍ଷା ସଚେତନ ରଥ ଯୋଉ ଥାଏ ସେଇଟା କରୁ। ଆମର ଗୋଟେ ଆକ୍ଚୁଆଲି CE ଆସିଛି ବୋଲି ଗୋଟେ ଅଛି ସବୁ ବ୍ଲକରେ, କମ୍ୟୁନିଟି ଏଜୁକେସନ ରିସୋର୍ସ ସେଣ୍ଟର, ସେଇଠି ଯୋଉମାନେ କି କମ୍ୟୁନିଟିର ଲୋକ ଆସନ୍ତି ଆମେ ତାଙ୍କୁ ସେଇ ଟାଇପ୍ର ମୁଭିଜ୍ ବି ଦେଖୋ, ଆୱେରନେସ୍ ମୁଭି, ଯେ ପଢିଲେ କଣ ହବ, ଗୋଟେ ଶିଶୁ ଶ୍ରମିକ ହେଲେ କେତେ ଖରାପ ତାର ମାନେ ତାର କୁପ୍ରଭାବ କଣ ପଡିବ, ସେସବୁ ବିଷୟରେ ଆମେ ଆୱେର କରିଥାଉ। ଆଉ ସେଇ ଆୱେରନେସ୍ ମାଧ୍ୟମରେ ଆମର ଯୋଉ ସରପଞ୍ଚ ଅଛନ୍ତି କି ୱାର୍ଡ ମେମ୍ବର ହେଲା, ସେମାନେ ନିଜ ତରଫରୁ ବି ଯେମିତିକି ଆମେ ଏତେ ବର୍ଷ ହେଲା କାମ କରି ଆସିଲୁଣି 2015ରୁ, ତ ଆମେ ଏବେ ଦେଖିବାକୁ ପାଉଛୁ ଯେ ସରପଞ୍ଚ ନିଜେ ନିଜ ନିଜ GP କିମ୍ବା ନିଜ ଯୋଉ ହାବିଟେସନ ଅଛି ସେମାନେ ନିଜ ହାବିଟେସନକୁ ଚାଇଲ୍ଡ ଲେବର ଫ୍ରି ଜୋନ୍ ମାନେ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ କରିବାକୁ ଯାଇ ଏମିତି ଛକ ଏରିଆ ହେଲା କି ଏମିତି ମେନ୍ ମେନ୍ ଯୋଉଠି ଲୋକମାନେ ବସନ୍ତି ସେଇ ଏରିଆରେ ଯାଇକି ପୋଷ୍ଟର ବି ଲଗାନ୍ତି ଯେ ଆମେ ଆମ ହାବିଟେସନକୁ ଆମ ପଞ୍ଚାୟତକୁ ଶିଶୁ ଶ୍ରମିକ ମୁକ୍ତ ଅଞ୍ଚଳ କରିବା। ସେମାନେ ମଧ୍ୟ ତା ପ୍ରତି କାର୍ଯ୍ୟ କରନ୍ତି ଯେ ହଁ ଆମ ଏରିଆ କେମିତି ଶିଶୁ ଶ୍ରମିକ ମୁକ୍ତ ହେଇପାରିବ। ଇଭିନ୍ ଆମେ ଯେତେବେଳେ ମିଟିଂ ଓରିଏଣ୍ଟେସନ ବି କରୁ ଆମେ ସେଇ ଗାଁ ଲୋକଙ୍କ ସହିତ ମିଶି ଓଥ୍ ବି ନେଇଥାଉ ଯେ ଯେତେବେଳେ ବି ଆମେ କୋଉଠି ଶିଶୁ ଶ୍ରମିକ ଦେଖିବା ଆମେ ତାକୁ ବନ୍ଦ କରିବାର ଚେଷ୍ଟା କରିବା।
1: ତେବେ ଆପଣ ତ କହିଲେ ଯେ ସେମାନଙ୍କର ସଚେତନତା ପାଇଁ ସେମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି, ସେତେବେଳେ ଆପଣ ଗୋଟିଏ ଶିଶୁ ଶ୍ରମିକକୁ ଜାଣିଲେ ଯେ ଏଇ ପିଲାଟି ଶିଶୁ ଶ୍ରମିକ ଭାବରେ କାମ କରୁଛି ବା ତାକୁ ଆପଣମାନେ ଉଦ୍ଧାର କଲେ, ସେମାନଙ୍କୁ ଥଇଥାନ କରିସାରିବା ପରେ ସେମାନଙ୍କର କେଉଁଠାରେ ନେଇକି ରଖୁଛନ୍ତି, ସେଠି ସେମାନେ କେମିତି ଅଛନ୍ତି, ସେମାନଙ୍କୁ ଠିକ ଭାବରେ ସେମାନଙ୍କର ଶିକ୍ଷା ଖାଦ୍ୟ ସେଥିପ୍ରତି ଧ୍ୟାନ ଦିଆ ହଉଛି କି ନାହିଁ, ସେସବୁ ତଦାରଖ ଆପଣମାନେ କେମିତି କରନ୍ତି?
0: ତ ଯେମିତି ମୁଁ ଆଗରୁ କହିଥିଲି ଆପଣଙ୍କୁ ଯେ ଆମେ 3 ଉପାୟରେ ପିଲାଙ୍କୁ ତାଙ୍କ ଶିକ୍ଷା ଅଧିକାର ଦେଇଥାଉ, RBC NRBC ଆଉ ଡାଇରେକ୍ଟ ଏନ୍ରୋଲମେଣ୍ଟ ଯୋଉଟା କହିଲି। ବଟ୍ ଏମିତି ଶିଶୁ ଯାହାକୁ କି ଆମେ ହଷ୍ଟେଲ ଯେମିତି ଯୋଉ RBC କହିଥିଲି ଯୋଉ ରହିକି ସେମାନେ ପାଠ ପଢନ୍ତି କମ୍ପ୍ଲିଟଲି ସେଇ ଜାଗାରେ ଆମେ ଯୋଉ ରଖିଥାଉ ସେଇଠି ଆମର ବହୁତ ସାରା ମାନେ ଅର୍ଗାନାଇଜେସନର ନିଜର ପଲିସି ଅଛି ଯେ ପ୍ରତ୍ୟେକ ଶିଶୁ ମାନେ ଝିଅଙ୍କ ପାଇଁ ଆମର ଅଲଗା ଗର୍ଲସ RBC ଅଛି, ପୁଅଙ୍କ ପାଇଁ ଆମର ଅଲଗା ବଏଜ RBC ଅଛି। ଆଉ ଗର୍ଲସ RBCରେ ଆମେ ତାଙ୍କର ପ୍ରତ୍ୟେକ ମାସରେ ହେଲ୍ଥ ଚେକଅପ୍ କରାଇଥାଉ, ମେଡିକାଲ ଟିମ୍ରୁ କାହାକୁ ଡକେଇଥାଉ ସେଇଠି ଆସିକି ସେମାନେ ତାଙ୍କର ହେଲ୍ଥ ଚେକଅପ୍ କରନ୍ତି, ତାଙ୍କୁ ସବୁ ସପ୍ତାହରେ କାଉନ୍ସିଲିଂ କରାଯାଏ। କାରଣ ସେଇ ଯୋଉ ଶିଶୁ ଆସିଥାନ୍ତି ସେମାନେ ଏମିତି ଡିଫିକଲ୍ଟ ଏରିଆ ୟା ଫିର୍ ଏମିତି ବ୍ୟାକଗ୍ରାଉଣ୍ଡରୁ ଆସିଥାନ୍ତି ଯୋଉଠିକି ତାଙ୍କୁ ଏମିତି ରହିକି ପାଠ ପଢିବା ସାଙ୍ଗେ ସାଙ୍ଗେ ଏତେ ଇଜି ହେଇପାରିନଥାଏ, ତାଙ୍କୁ ସେଇ ଟାଇପ୍ର ମୋଟିଭେଟ୍ କରିବାକୁ ପଡେ, ସେଇ ଟାଇପ୍ର ବାର ବାର କାଉନ୍ସିଲିଂ କରିଲା ପରେ ହିଁ ମାସେ 2 ମାସ ଭିତରେ ତାଙ୍କ ଭିତରେ ଚେଞ୍ଜେସ୍ ଦେଖାଯାଇଥାଏ। ସେଇଠି ତାଙ୍କର ଯେମିତି କିଛି ବି ଅସୁବିଧା ନ ହଉ ତା ପ୍ରତି ଆମେ ଧ୍ୟାନ ଦେଇଥାଉ। ଯେମିତିକି ଯଦି ଗୋଟେ ଗର୍ଲସ RBC ହେଲା ଆମେ ଏତିକି ଧ୍ୟାନ ଦଉ ଯେ ଆମର ଗର୍ଲସ RBCରେ କୌଣସି ମେଲ୍ ଷ୍ଟାଫ୍ ରହିବେନି, ଆମର ଫିମେଲ୍ ଷ୍ଟାଫ୍ ହିଁ ଥାନ୍ତି, ଫିମେଲ୍ କୁକ୍ ଥିବେ, ତାପରେ ଛୁଆଙ୍କୁ ନେଇକି ଟିଚର ଥାଏ, ମନେକର 60 ଖଣ୍ଡେ ପିଲା ଅଛନ୍ତି ତାଙ୍କ ପାଇଁ ଗୋଟେ ଟିଚର କି 2 ଟିଚର ଥାନ୍ତି, ସେଇ ହିସାବରେ ଯେତେ ଛୁଆ ସେଇ ହିସାବରେ ସବୁ ଫିମେଲ ଟିଚର। ସେମିତି ବଏଜ RBC ହେଲା ସେଇଠି ବଏଜ ରହିଥାନ୍ତି, ଏଇଟା ଗୋଟେ ରଖିଥାଉ ଯେ ଯଦି RBCକୁ ଯେମିତି ଆମେ ମାନେ ବି ହେଲୁ, ଆମେ ଡିଷ୍ଟ୍ରିକ୍ଟ ଅଫିସରୁ ହେଲୁ କି ଅନ୍ୟ ବ୍ଲକର ଯିଏ ବି ଭିଜିଟ୍ କରନ୍ତି ସେମାନେ ବିନା ପରମିସନରେ ଭିଜିଟ୍ କରିପାରିବେନି। ତ ଆମର ଭିଜିଟର ରେଜିଷ୍ଟର ବି ମେଣ୍ଟେନ କରାଯାଏ, ଛୁଆମାନେ ଘରକୁ ଯିବେ ତ ଘରକୁ ତାଙ୍କୁ ନେଇକି ଯିବା ପାଇଁ ବି ଯେତେବେଳେ ସେମାନେ ଆସନ୍ତି ତାଙ୍କର ବି ଗୋଟେ ରେଜିଷ୍ଟର ମେଣ୍ଟେନ ହୁଏ ଯେ ଆମେ କାହା ହାତରେ ବି ଗୋଟେ ଛୁଆକୁ ଛାଡ଼ୁନା, ଆମେ ଏଇଟା ଇନସ୍ୟୁର କରୁ ଯେ ସେ ଛୁଆଟି ତା ବାପା ମାଙ୍କ ସହିତ ଯାଉଛି। ଆଉ ତାଠୁ ଆମେ ଯଦି ଜାଣିଛୁ ଯେ ସେ ଛୁଆର ଘରଟା ହଉଛି ମେବି 15-20 କିଲୋମିଟର ହେଲା ଆଉ ସେ ଏତିକି ଟାଇମରେ ପହଞ୍ଚିବା କଥା, ସେଥିପ୍ରତି ବି ଆମେ ନଜର ଦେଉ ଯେ ସେ ପହଞ୍ଚିଲା କି ନାହିଁ। ତ ସେଇ ଯୋଉ ଶିଶୁ ଆମ ଆର୍ବିସିରେ ଆସିକି ରୁହନ୍ତି ତାଙ୍କର ପ୍ରତ୍ୟେକ ସୁବିଧାକୁ ଆମେ ଦେଖୁ ଆଉ ତାଙ୍କର କେମିତି କିଛି ହାନି ନ ହଉ ସେଥିପ୍ରତି ଆମେ ଧ୍ୟାନ ଦେଇଥାଉ।
1: ତେବେ ଯେତେବେଳେ ଆପଣମାନେ ଶିଶୁଟିକୁ ଉଦ୍ଧାର କରନ୍ତି, ନିଶ୍ଚିତ ଭାବରେ କେହି ନା କେହି ସେ ଶିଶୁଟିକୁ ନେଇକି ଶ୍ରମିକ ଭାବରେ ଖଟାଉଥାନ୍ତି। ଯିଏ ଶିଶୁଟିକୁ ନେଇକି ଶ୍ରମିକ ଭାବରେ ରଖିଥାନ୍ତି, ତାଙ୍କ ପାଇଁ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ?
0: ଶିଶୁ ଶ୍ରମିକ ଯୋଉ ଆପଣ କହିଲେ ଯେ ଯୋଉମାନେ ତାଙ୍କୁ ନେଇକି ଶିଶୁ ଶ୍ରମିକ କାମରେ ନିଯୁକ୍ତି କରୁଛନ୍ତି, ଆମେ ତାଙ୍କ ପାଇଁ କ'ଣ କରୁଛେ? ତ ଆକ୍ଚୁଆଲି ଆମେ ତ ଡିରେକ୍ଟଲି ତାଙ୍କୁ କିଛି କରିପାରୁନା, ବଟ୍ ଯେହେତୁ ଆମେ ଜାଣିଛୁ ଯେ ସେମାନେ ଏଇ ଗାଁର ଲୋକ ହେଲେ କି କୋଉଠୁ ଆସିଅଛନ୍ତି, ବଟ୍ ସେମାନେ ସେଇଠି ରହୁଛନ୍ତି, ତ ଆମେ ଲୋକଙ୍କୁ ଯେତେବେଳେ ଆୱେର୍ନେସ୍ କରିଥାଉ, ସେଇ ଯୋଉ ଲୋକମାନେ ତାଙ୍କୁ ନିଯୁକ୍ତି କରିକି ରଖିଥାନ୍ତି, ଆମେ ତାଙ୍କୁ ଖାସ କରିକି ବୁଝେଇଥାଉ ଯେ ଶିଶୁ ଶ୍ରମିକ ରକ୍ଷା କେତେ ବଡ ଅପରାଧ, ଶିଶୁ ଶ୍ରମିକ ରଖିଲେ ଆଇନଗତ କେତେ ଦଣ୍ଡବିଧାନ ରହିଛି ସେ ବିଷୟରେ ମଧ୍ୟ ଆମେ ତାଙ୍କୁ ଜଣେଇଥାଉ। ଆଉ ଯେହେତୁ ଆମେ କହିଲେ ତ ସେମାନେ ଶୁଣିବେନି, ସେଥିପାଇଁ ଆମେ କଣ କରିଥାଉ, ଯୋଉ ଚାଇଲ୍ଡ ଲାଇନ୍ ବାଲା ଅଛନ୍ତି କି ଯୋଉମାନେ ଏଇ ଯୋଉ ଶିଶୁ ଶ୍ରମିକ ପାଇଁ ଯୋଉ ବହୁତ ସାରା ଅନ୍ୟ ଏନ୍ଜିଓ ବି ଅଛନ୍ତି କି ଗଭର୍ଣ୍ଣମେଣ୍ଟର ଚାଇଲ୍ଡ ୱେଲଫେୟାର ସେଣ୍ଟର ଯୋଉ ଅଛନ୍ତି, ଆମେ ତାଙ୍କ ସହିତ ବି କଥା ହେଇଥାଉ, ସୋ ଦାଟ ତାଙ୍କ ଦ୍ଵାରା ଏମାନଙ୍କୁ ଯୋଉ ଲୋକମାନେ ଶିଶୁ ଶ୍ରମିକ ରଖନ୍ତି ସେମାନଙ୍କୁ ବୁଝାଯାଏ ଯେ ଆପଣ ଏମିତି କଲେ ଆପଣଙ୍କୁ ଦଣ୍ଡ ତା ପାଇଁ ମିଳିପାରେ। ତ ତା ପାଇଁ ଦଣ୍ଡବିଧାନ ସରକାର କରେ, ଆମେ ଡାଇରେକ୍ଟଲି ତାଙ୍କର କିଛି କରିନଥାଉ, ବଟ୍ ଆମେ ତାଙ୍କୁ ବୁଝାଉ, ଆମେ ତାଙ୍କୁ ଖାଲି ସଚେତନ କରିବାକୁ ଚାହୁଁ, ଆମେ ବୁଝାଉ ଯେ ଶିଶୁ ଶ୍ରମିକ କେତେ ବଡ ଅପରାଧ, ଆପଣ ନ କରନ୍ତୁ।
1: ଯାହା ହଉ ମ୍ୟାଡମ୍, ଆପଣ ଯୋଉ ଅନୁଷ୍ଠାନରେ ରହିଛନ୍ତି, ନିଶ୍ଚିତ ଭାବରେ ଆମର ଯୋଉ ଶିଶୁ ଶ୍ରମିକ ଛୋଟ ଛୋଟ ପିଲାମାନେ, ସେମାନେ ଆମର ଆଜିର ଶିଶୁ ଯୋଉ କହନ୍ତି କାଲିର ଭବିଷ୍ୟତ, ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ଆପଣମାନେ ବହୁତ କାମ କରୁଛନ୍ତି। ସେମାନଙ୍କର ଅଧିକାର ସେମାନଙ୍କ ପାଖରେ ନେଇକି ପହଞ୍ଚାଉଛନ୍ତି, ସେମାନଙ୍କର ଖାଦ୍ୟ ଖାଇବାର ଅଧିକାର ଅଛି, ତାଙ୍କର ଶିକ୍ଷାର ଅଧିକାର ରହିଛି, ସେହିସବୁ ପ୍ରତି ଆପଣମାନେ ଧ୍ୟାନ ଦେଉଛନ୍ତି। ସେଥିପାଇଁ ଆମେ କହିବା ସବୁ ଅଭିଭାବକମାନଙ୍କୁ, ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଶ୍ରୋତା ଭଉଣୀମାନଙ୍କୁ, ଶିଶୁମାନଙ୍କର ଯତ୍ନ ନିଅନ୍ତୁ, ସେମାନଙ୍କର ଶିକ୍ଷାଗତ ଅଧିକାର ରହିଛି, ସେମାନଙ୍କୁ ଶିକ୍ଷା ଲାଭ କରିବାର ସୁଯୋଗ ଦିଅନ୍ତୁ। ତେବେ ଯାହା ହଉ ମ୍ୟାଡମ୍, ଆପଣ ଆଜି ଆମ କାର୍ଯ୍ୟକ୍ରମ ପାଇଁ ସମୟ ଦେଲେ, ଆମ ସହିତ କଥା ହେଇଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ। ନମସ୍କାର।

ଭଉଣୀ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ହେଉଛି ସରକାରଙ୍କର ଏକ ସୁଚିନ୍ତିତ ଯୋଜନା। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗାଁ, ସାହି ଏବଂ ସହରକୁ ରାସ୍ତା ଦ୍ୱାରା ଯୋଡ଼ାଯାଇପାରୁଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଗାଁ ସହିତ ସହରମାନଙ୍କର ସଂଯୋଗ ମଧ୍ୟ ହୋଇପାରୁଛି, ଯାହାଫଳରେ କି ଗାଁଗୁଡ଼ିକରେ ଆର୍ଥିକ ଓ ସାମାଜିକ ସେବା ସହଜରେ ପହଞ୍ଚିପାରୁଛି ଏବଂ ଗାଁର ଲୋକମାନେ ରୋଜଗାରର ନୂଆ ରାସ୍ତା ପାଇପାରୁଛନ୍ତି। ଖାଲି ଏତିକି ନୁହେଁ, ଦାରିଦ୍ର୍ୟକୁ କମ୍ କରି ଲୋକମାନଙ୍କୁ ସୁନିଶ୍ଚିତ ରୋଜଗାର ଯୋଗାଇବା ହେଉଛି ଏହି ଯୋଜନାର ଆଉ ଏକ ଉଦ୍ଦେଶ୍ୟ। ଏହି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଂଯୋଗୀକରଣ। ପ୍ରତ୍ୟେକ ବସ୍ତି, ଗାଁ, ସହରକୁ ଏଭଳି ରାସ୍ତା ଦ୍ୱାରା ସଂଯୋଗ କରାଯିବ ଯାହାକି ସବୁ ଋତୁରେ କାମରେ ଆସୁଥିବ ଏବଂ ସେଥିରେ ଠିକ୍ ଭାବରେ ଡ୍ରେନେଜ୍ ସିଷ୍ଟମ୍ ମଧ୍ୟ ରହିଥିବ। ତା ସହିତ ଯେଉଁ ସବୁ ପୁରୁଣା ରାସ୍ତା ରହିଛି ତାକୁ ନୂଆ ପ୍ରଣାଳୀ ଅନୁସାରେ ପୁଣି ଥରେ ତିଆରି କରାଯିବାର ବ୍ୟବସ୍ଥା ମଧ୍ୟ ଏହି ଯୋଜନାରେ ରହିଛି। ତେବେ ଭଉଣୀ, ସତରେ ଦିନ ଥିଲା ଗାଁ ଗହଳିକୁ ରାସ୍ତାଟିଏ ନଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏବେ ପ୍ରାୟ ପ୍ରତ୍ୟେକ ଗାଁକୁ ସଡ଼କର ସୁବିଧା ହୋଇଯାଇଛି। ସୁନ୍ଦର ରାସ୍ତା ଦ୍ୱାରା ଆମ ଗାଁ ମଧ୍ୟ ସୁନ୍ଦର ହେବାରେ ଲାଗିଛି।

ଭଉଣୀ, ଏବେ ଖରାର ପ୍ରକୋପ ବଢ଼ିଛି। କେତେବେଳେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସୁଛି ତ ଆଉ କେତେବେଳେ ଅତ୍ୟଧିକ ଖରା ଯୋଗୁଁ ମାନବ ସମାଜ ଅସ୍ତବ୍ୟସ୍ତ ହୋଇପଡୁଛି। ଆମେ ନିଶ୍ଚିତ ଭାବରେ ଏଥିପ୍ରତି ସାବଧାନ ହେବା ଏବଂ ସଚେତନ ରହିବା। ଯେତେବେଳେ ଅତ୍ୟଧିକ ଖରା ରହୁଛି, ଯଦି କୌଣସି ଜରୁରୀ କାମ ପଡୁଛି ତେବେ ଘରୁ ବାହାରନ୍ତୁ, ସେହି କାର୍ଯ୍ୟକୁ ଯାଆନ୍ତୁ। ଆଉ ଯଦି ସେମିତି କିଛି ଜରୁରୀ କାମ ନ ରହିଛି ତେବେ ଘରେ ରୁହନ୍ତୁ, କାହିଁକି ନା ଏହି ଗ୍ରୀଷ୍ମ ପ୍ରବାହ ଦ୍ୱାରା ଅଂଶୁଘାତ ହେବାର ସମ୍ଭାବନା ଖୁବ୍ ଅଧିକା ରହିଛି। ଯଦି କୌଣସି କାର୍ଯ୍ୟରେ ବାହାରକୁ ଯିବାକୁ ପଡୁଛି ତେବେ ସାଙ୍ଗରେ ଓଦା ଗାମୁଛା, ଛତା, ପାଣି ବୋତଲଟିଏ ତ ନିଶ୍ଚିତ ଭାବରେ ନେଇକି ଯାଆନ୍ତୁ। ଘରୁ ବାହାରି ଗଲାବେଳକୁ କିଛି ଖାଇକି ଯାଆନ୍ତୁ, ଖାଲି ପେଟରେ ତ ଆଦୌ ବାହାରକୁ ଯାଆନ୍ତୁ ନାହିଁ। ତେବେ ଖରା ସମୟରେ ଯଦି ଆପଣ ବାହାରକୁ ଯାଉଛନ୍ତି, ସଫିସିଏଣ୍ଟ ପାଣି ପିଇକି ଯାଆନ୍ତୁ। ଅତ୍ୟଧିକ ଖରାରେ ଯାଉଛନ୍ତି ଏବଂ ଆପଣଙ୍କୁ ମୁଣ୍ଡ ବୁଲାଉଛି କିମ୍ବା ଦୁର୍ବଳ ଲାଗୁଛି, ତେବେ ଛାଇ ସ୍ଥାନ ଦେଖି ବସନ୍ତୁ। ଯଦି ଆପଣଙ୍କ ଆଖପାଖରେ ସେହିଭଳି କିଛି ବ୍ୟକ୍ତିଙ୍କୁ ଆପଣ ପାଉଛନ୍ତି ଯାହାଙ୍କୁ ଅଂଶୁଘାତ ହେବାର ଲକ୍ଷଣ ଆପଣ ଦେଖିବା ପାଇଁ ପାଉଛନ୍ତି, ତେବେ ତାଙ୍କୁ ସାଙ୍ଗେ ସାଙ୍ଗେ ଓଦା କପଡ଼ାରେ ପୋଛି ଦିଅନ୍ତୁ ଏବଂ ଛାଇ ସ୍ଥାନକୁ ନେଇଯାଆନ୍ତୁ। ତାଙ୍କୁ ପାଣି ପିଇବାକୁ ଦିଅନ୍ତୁ। ଆଉ ତା ସହିତ ଯଦି ତାଙ୍କର ଅବସ୍ଥା ଅସୁବିଧା ଆଡ଼କୁ ଯାଉଛି, ତେବେ ନିଶ୍ଚିତ ଭାବରେ ନିକଟସ୍ଥ ଚିକିତ୍ସାଳୟକୁ ତାଙ୍କୁ ନେଇକି ଯାଆନ୍ତୁ। ଯଦି ସତର୍କ ରହିବେ, ସୁରକ୍ଷିତ ରହିପାରିବେ। ତା ଛଡ଼ା ଭଉଣୀ, ଏହି ଖରାଦିନରେ କାଳ ବୈଶାଖୀ ଆସିବାର ସମ୍ଭାବନା ଖୁବ୍ ଅଧିକା ରହିଥାଏ। କେତେବେଳେ ପାଗର ପରିବର୍ତ୍ତନ ହେବ ତାହା ଜାଣି ହୋଇନଥାଏ, ତେଣୁ ଯଦି କାଳ ବୈଶାଖୀ ଆସୁଥାଏ କିମ୍ବା ଜୋରରେ ଝଡ଼ ତୋଫାନ ଆସିବାର ସମ୍ଭାବନା ଆପଣମାନେ ଲକ୍ଷ୍ୟ କରନ୍ତି, ତେବେ ସୁରକ୍ଷିତ ସ୍ଥାନରେ ରୁହନ୍ତୁ। ଖରାଦିନରେ ବଜ୍ରପାତ ହେବାର ସମ୍ଭାବନା ଅଧିକା ବଢ଼ିଯାଇଥାଏ, ତେଣୁ ସେଥିପ୍ରତି ମଧ୍ୟ ସାବଧାନ ରୁହନ୍ତୁ। ଗାଁ ଗହଳିର କୌଣସି ଲୋକମାନେ ଯଦି ବିଲବାଡ଼ିକି ଯାଇଛନ୍ତି, ତେବେ ଏହିସବୁ ପରିସ୍ଥିତିରୁ ନିଜକୁ ନିଶ୍ଚିତ ଭାବରେ ରକ୍ଷା କରନ୍ତୁ, ତେବେ ଯାଇ ସୁରକ୍ଷିତ ରହିପାରିବେ।

ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ବସୁନ୍ଧରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି। ଉପସ୍ଥାପନାରେ ଥିଲେ ପ୍ରଣତି ମହାନ୍ତି। ଆକାଶବାଣୀ କେନ୍ଦୁଝର। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଳୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜାତୀୟ ପରୀକ୍ଷଣ ସଂସ୍ଥା NTA ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ PS ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା NTA ଏବଂ CBIକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି 3 ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା NTAକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେ ମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ NTAକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ।

0: ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନ୍ର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ୍ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଇରାନ୍ରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ୍ର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି ଦୁଇ ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ପଇସାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। CBSEର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ 2 ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରିଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରି ପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସତର୍କତା ଜାରି କରିଛି। ନୂଆଦିଲ୍ଲୀ ପାଇଁ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards at Rashtrapati Bhavan in New Delhi this evening. Supreme Court seeks responses from Centre, NTA.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026 ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଜିନ୍ର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ଆଜି ୱାର୍ଲଡ ଥାଇରଏଡ୍ ଆୱାରନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ୍ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବାହାରିଲା ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର, କାହିଁକି ନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
1: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗରା ବିନ୍ଧ କାର୍ଯ୍ୟ ସହିତ 14 ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି 3 ରଥର 8 କୋଟି ଶେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିଧି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି 2 ସପ୍ତାହ ମଧ୍ୟରେ 4ର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ଼, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।

ସୁବର୍ଣ୍ଣପୁର ଜିଲ୍ଲା ଡୋଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 69ଟି ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 23ଟିର ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15ଟି ଅଭିଯୋଗର ଶୁଣାଣି କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6 ଶୁଣନ୍ତୁ ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଛଡ଼ାବାଜି 2 ମିନିଟରେ ପ୍ରଚାର କରିବୁ ବନସୁରଭି। ଏଥିରେ ଶୁଣିବେ ହୋ ଗୀତ, ପରିବେଷଣ କରିବେ ଡବର ଲମା ଏବଂ ସାଥୀ। ଛଡ଼ାବାଜି 10 ମିନିଟରେ ରାମଚରିତ ମାନସ, ଛଡ଼ାବାଜି 30 ମିନିଟରେ ଯୁବଶକ୍ତି ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7ଟାରେ ଶୁଣିବେ କେତେଟି ଓଡ଼ିଆ ଆଲବମ ଗୀତ। 7:30 ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। ଏଥିରେ ଶୁଣିବେ ଆଲୋଚନା, ବିହନ ବିଶୋଧନ ଓ ଚୟନ। ଏ ସମ୍ବନ୍ଧରେ ଆଲୋଚନା କରିବେ ଶୁଭଶ୍ରୀ ନାୟକ।

ରାତି 8ଟାରେ ପ୍ରଚାର କରିବୁ କେତୋଟି ଦେଶଭକ୍ତି ଗୀତ। 8:15 କାର୍ଯ୍ୟକ୍ରମ ଖେଳ ଜଗତ, ଏଥିରେ ଶୁଣିବେ କ୍ରୀଡ଼ାର ବିକାଶରେ ଆକାଶବାଣୀର ଭୂମିକା, ଏ ସମ୍ବନ୍ଧରେ ଏକ ସାକ୍ଷାତକାର ହ୍ୟାଣ୍ଡବଲ୍ କୋଚ୍ ଏବଂ ରେଫରି ପ୍ରଣୟ କୁମାର ପାଣିଙ୍କ ସହିତ। ରାତି 9:15 ଆପକିଲି, 9:30 ଛାୟା ଗୀତ ରିଲେକରି ପ୍ରଚାର କରିବୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ। ରାତି 10:00 ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣି ଭଜନ, ପରିବେଷଣ କରିବେ ଅଖଣ୍ଡାନନ୍ଦ ସ୍ୱାମୀ। 10:30 ସିନେ ତରଙ୍ଗ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି କଥାଚିତ୍ର ଗୀତ। ଏହି ଥିଲା ଆଜି ସନ୍ଧ୍ୟାରେ ପ୍ରସାରିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ ବନ ସୁରଭି। ଆଜି ଏଥିରେ ଶୁଣନ୍ତୁ ହୋ ଗୀତ, ପରିବେଷଣ କରିଛନ୍ତି ଡବର ଲମେ ଏବଂ ସାଥୀ।

ବନସୁରଭି କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଆକାଶବାଣୀ କେନ୍ଦୁଝର ପରବର୍ତ୍ତୀ କାର୍ଯ୍ୟକ୍ରମ ରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କରିବା, ସେସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମି ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟାଏ, ଯେ ନରତ୍ୱମ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହଉଛି ନରଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନରଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକ ଯୁକ୍ତ ପ୍ରାଣୀ ମଣିଷଟିଏ, ଆଉ କାହାର ବିବେକ ନାହିଁ, ପ୍ରଜ୍ଞା ଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ, ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ, ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର। କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହଉଛି, ହୃଦଘାତ ହଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହଉଛି, ଲିଭର ଡ୍ୟାମେଜ ହଉଛି ଏବଂ କିଡନି ଡ୍ୟାମେଜ ମଧ୍ୟ, ଅନେକଙ୍କ ରିନାଲ ଫେଲୋର ହଉଛି, ଯାହାକି ଏକ ଚିନ୍ତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି ଯେ ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡନି ଫେଲୋରରେ ପୀଡିତ ହଉଛନ୍ତି। ଏହାର ସିଧାସଳଖ କାରଣ ନିଶା ଯୋଗୁଁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ ମଧ୍ୟ ହଉଛି। ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନସୋମ୍ନିଆ ବୋଲି କହୁଛୁ। ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି, ଏହାର ପ୍ରମୁଖ କାରଣ ନିଶା। ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହଉଛନ୍ତି। ଇଏ ବି ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର। କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ ନିଶା ନା ଜୀବନ, ତା ମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ, ଆପଣେଇ ପାରିବେ। ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି। ଯଦି ଜୀବନ ଧାରଣ କରିବାକୁ ଇଚ୍ଛା, ସୁସ୍ଥ ରହିବା ପାଇଁ ଇଚ୍ଛା, ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା, ତାହେଲେ ନିଶାକୁ ଦୂରେଇବାକୁ ପଡିବ। ତେଣୁ ଯୁବ ସମାଜକୁ ଏଇ ଦୁଇଟିରୁ ଗୋଟିଏକୁ ବାଛିବାକୁ ପଡିବ। ଆମର ଯୋଉମାନେ ଅଛନ୍ତି ପ୍ରାଜ୍ଞ ବିଜ୍ଞ ବୟସ୍କ ବ୍ୟକ୍ତି ବିଶେଷ, ଯୋଉମାନେ ଜୀବନର ଅନେକ ବସନ୍ତକୁ ଦେଖିଛନ୍ତି, 60-70 ଲେଖେ ବସନ୍ତକୁ ଦେଖିଛନ୍ତି, ସେମାନଙ୍କର ଉପଦେଶ ଆମେ ନବାକୁ ପଡିବ। ପରିବାରର ପରାମର୍ଶ ସବୁ, ବିଭିନ୍ନ କାଉନସିଲିଂ ସେଣ୍ଟର ବି ହେବା ଉଚିତ, ଯୋଉଥିରେ କି ଉତ୍ସୃଙ୍ଖଳ ଯୁବକ ମାନଙ୍କୁ ନିଶାର ଅପକାରିତା ବିଷୟରେ ଆମେ ବୁଝେଇ ପାରିବା। ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା। ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକିରି ସାକାର ହବ, ଯୁବଶକ୍ତି ଏଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବଟିଏ ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ, କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ବର୍ଷ ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ ବା କାରଖାନାଟିଏ କରିପାରିବେ ବା କିଛି ନେଇକିରି ସରକାରଙ୍କଠୁ, ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏ କଥାଟି ମଧ୍ୟ ମନେ ରଖିବାକୁ ପଡିବ।

0: ତେଣୁ ଚାକିରି କରନ୍ତୁ ବା ନିଯୁକ୍ତିଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର ଜୀବନ ସତ୍ୟ ଶିବ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି ତାକୁ ଆମେ ଯଦି ସାକାର କରିବା ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବ ଶକ୍ତି ଯୁବଗୋଷ୍ଠୀ ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ସେ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁ ଗୁଣିତ ହେଇକରି ଆସିବ, ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ବାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ ପ୍ରାଣାୟାମ ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତ୍ର ଭଳିଆ ବା ଗୋଟେ ଗଡ୍ଡାଳିକା ପ୍ରଭାବରେ ସମସ୍ତେ ଚାଲିଛନ୍ତି, ଟିକେ ସେ ଭିତରୁ ଡେଭିଏସନ୍ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହୋଇକି ଆମେ ସେ ବାଟରେ ଯାଉଛୁ। ଏଇ ଚିନ୍ତାଟା ଯଦି ଆମେ କରିବା ତାହେଲେ ଆମର ଯୁବ ଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
1: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ସବୁବେଳେ ସପିଂ।
1: I know ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
2: ସେଭିଂ କରିବାର ବି ବୟସ ଏଇଟା।
3: I know ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। I know ନା। RBI କହେ,
4: କର ସଠିକ ଆରମ୍ଭ, ହୁଏ ଫାଇନାନ୍ସିଆଲି ସ୍ମାର୍ଟ।
5: ଇଏ ହେଉଛି ମୋ ସାନ ଭାଇ, ବହୁତ ଦୁଷ୍ଟ। କଲେଜରେ ମାର୍କସିଟ୍ ଫଟୋସପ୍ କରିକି ବାପାଙ୍କୁ ଦେଖାଉଥିଲା। କାଲି ମୁଁ ଲାଇଟ୍ ବିଲ୍ରେ ଜିରୋ ଆମାଉଣ୍ଟ ଦେଖିଲି, ତାପରେ ଭାବିଲି କି ନିହାତି ଏଇଟା ଫଟୋସପ୍ କରାହେଇଛି, ନହେଲେ ଜିରୋ ବିଜୁଳି ବିଲ୍ ପସିବଲ୍ କେମିତି? ପଚାରିଲି ତ କହିଲା,
6: ଭାଇ ସବୁ ସେଇ ଉପରବାଲାର ଦୟା, ସୋଲାର ପ୍ୟାନେଲ ଅଛି ନା।
5: ମୁଁ କହିଲି ଓ, ସେଇଟା ସତ କଥା ଭାଇ। PM ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ PM suryaghar.gov.in।
4: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
7: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
4: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
7: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
4: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ କଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचाए रखना हमारा धर्म होना चाहिए। हम तो आदिवासी और जो पिछड़े वर्ग के लोगों के साहित्य और जो अलिखित कला है जिसको कि इंस्टीट्यूशन में या अनुष्ठान में उसका मान्यता अभी तक नहीं मिला है, उसी को बस हमने 40 साल तक काम किया और उसी को स्कूल एजुकेशन में भी डाला जो आदिवासियों का था। उसमें मैं 41 भाषा में 41 लैंग्वेजेस भारत की 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: द्वितीय पर्याय पुरस्कार प्रदान समारोह नहीं पर कार्यसूची घोषणा करा जीव। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ 11 ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ୟାକ୍ସ କେନ୍ଦ୍ରଗୁଡ଼ିକ କୃଷକଙ୍କୁ ସହଜରେ ଋଣ, ବିହନ, ସାର ଏବଂ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିଥାଏ। ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏକାଧିକ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିଛନ୍ତି। ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁଙ୍କ ପାଇଁ ଉନ୍ନତ ପରିବେଶ ଏବଂ ସୁସ୍ଥ ଭବିଷ୍ୟତର ଭିତ୍ତି ସ୍ଥାପନ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା। କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ନିୟମାବଳୀର ସଠିକ୍ ଅନୁପାଳନ ଉପରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ 6 ପୂର୍ବାହ୍ନ 11 ଏବଂ ଅପରାହ୍ନ 4 ସନ୍ଧ୍ୟା 7 ପର୍ଯ୍ୟନ୍ତ କ୍ଷେତ୍ରୀୟ କାର୍ଯ୍ୟ କରିବାକୁ କୁହାଯାଇଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଜରୁରୀକାଳୀନ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍କୁ ପାଖରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନମୂଳକ ସରକାରୀ ଯୋଜନା ଏବଂ 2026-27 ଆର୍ଥିକ ବର୍ଷର କାର୍ଯ୍ୟଖସଡ଼ା ପ୍ରସ୍ତୁତିର ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ବାରକୋଟ ବ୍ଲକ କଣ୍ଡଳ ଗ୍ରାମ ପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମନ୍ତ୍ରୀ ଗସ୍ତ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଦୁଇଟି ଯୋଜନାର ଶୁଭାରମ୍ଭ ହୋଇଛି। ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆଭାସୀ ମାଧ୍ୟମରେ ଗ୍ରାମ୍ୟୋନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6,733 ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଆସନ୍ତା 2029 ସୁଦ୍ଧା ଆବଶ୍ୟକ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ସର୍ଭେ କରାଯିବ। ବିଭିନ୍ନ ବିଭାଗର ପରାମର୍ଶକ୍ରମେ ଏହି ସର୍ଭେ ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ ଆଜି ଏହି ନିର୍ଦ୍ଧାରିତ ଫର୍ମର ଉନ୍ମୋଚନ କରିଛନ୍ତି। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ରାଜ୍ୟର ମହାପୁରୁଷଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷଠାରୁ 2028-29 ପର୍ଯ୍ୟନ୍ତ 3 ବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 100-150 ଗ୍ରାମ ପଞ୍ଚାୟତକୁ ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 12 ଜିଲ୍ଲାର 16 ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ 15 ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଇଦ୍ ଉଲ୍ ଜୁହା ଆସନ୍ତା 27 ପରିବର୍ତ୍ତେ 28 ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 28 ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5 ହ୍ରାସ ପାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର

0: ଶକ୍ତି ସ୍ତର ହ୍ରାସ ପାଇବା ସହ କାର୍ଯ୍ୟଦକ୍ଷତା ମଧ୍ୟ ନିମ୍ନଗାମୀ ହୋଇଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ତେଣୁ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ନିରାକରଣ ଲକ୍ଷ୍ୟ ନେଇ ସମୟାନୁକ୍ରମେ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗର୍ଭାବସ୍ଥାରେ ରୋଗ ନିରୂପଣ ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଯଦିଓ ଏହା କୌଣସି ଜୀବାଣୁ ବା ଭୂତାଣୁଜନିତ ରୋଗ ନୁହେଁ, ତଥାପି ଏହାର ଶରୀର ଉପରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଶରୀରରେ ହରମୋନ୍ ଉତ୍ପାଦନ ହ୍ରାସ ଯୋଗୁଁ ବିଭିନ୍ନ ଆନୁଷଙ୍ଗିକ ରୋଗର ଏହା କାରଣ ହୋଇଥାଏ। ସମୟୋପଯୋଗୀ ଚିକିତ୍ସା କରା ନଗଲେ ମଣିଷ ଜୀବନରେ ଏହା କୁପ୍ରଭାବ ପକାଇଥାଏ। ସମାଜରେ ଯଦିଓ ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000 କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ମହିଳାଙ୍କ କ୍ଷେତ୍ରରେ ଏହା 1.2%ରୁ ବୃଦ୍ଧି ପାଇ ପାଖାପାଖି 2.8%ରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ଗ୍ରାମାଞ୍ଚଳରେ ଥାଇରଏଡ୍ ଭଳି ସମସ୍ୟା ଏତେ ଦେଖିବାକୁ ମିଳୁନଥିଲା। ଏହାର କାରଣ ପାରମ୍ପରିକ ଦିନଚର୍ଯ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଚର୍ଯ୍ୟା ଏହି ରୋଗର ପ୍ରମୁଖ କାରଣ ଭାବେ ଦେଖାଦେଇଛି। ରୋଗ ନିରାକରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ, ସମୟୋପଯୋଗୀ ଔଷଧ ସେବନ, ଆୟୋଡିନ୍ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।
1: ଆକାଶବାଣୀ କେନ୍ଦୁଝର ସମୟ ଷ୍ଟୁଡ଼ିଓ ଘଡ଼ିରେ ରାତି 7ଟା ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଗାଇଛନ୍ତି ଉଦିତ ନାରାୟଣ ମଳୟ ମିଶ୍ରଙ୍କ ରଚନାରୁ।

0: ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କେନ୍ଦୁଝର। ସମୟ ରାତି 7:15। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ। ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଏବଂ ଚଳିତ IPL ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କୁ ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା କଳାକ୍ଷେତ୍ର ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତି ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମସ୍ୱାମୀ ପଲାଇସ୍ୱାମୀଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଆଜି ଏହି ସ୍ୱତନ୍ତ୍ର ଉତ୍ସବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ସେମାନଙ୍କ ମଧ୍ୟରେ ଜନଜାତି ସଂସ୍କୃତିର ସଂରକ୍ଷଣ ଦିଗରେ ନିଜର ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲେର, କଳାକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ, ରତିଲାଲ ମୋହନଲାଲ ବୋରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା,

0: ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ବ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ତାରିଖ ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର, ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ICMR ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଟ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି ଚଳିତ ମାସ 21 ତାରିଖ ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। କ୍ରିକେଟ୍। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟାର୍ ଟୁରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡିଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟାର୍ ଟୁକୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,28,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
3: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସ୍ସି 89 ତାର 15 ନୂଆ ବୁଥ୍ ହେଇଛି ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ, ଯୋଉଥିରେ କି ଆମର ବିଏଲ୍ଓ ରହିବେ, ତାପରେ ଆମର ବିଏଲ୍ଓ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ବିଏଲ୍ଏ ବୁଥ୍ ଲେବଲ୍ ଏଜେଣ୍ଟ କେମିତି ଦେବେ ସବୁ ପଲିଟିକାଲ୍ ପାର୍ଟି ସମସ୍ତଙ୍କୁ ଆମେ ଅପିଲ୍ କରିଛୁ ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ୍ କରିଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ୍ କରୁଛୁ ଯେ ସମସ୍ତେ ବିଏଲ୍ଓ ଯେତେବେଳେ ଘର ଟୁ ଘର ଯାଇକିରି ଆପଣମାନଙ୍କୁ ଏନୋମିନେସନ୍ ଫର୍ମ ଦେବେ, ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା ଏବଂ 2002 ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ ମ୍ୟାଚିଂ କରାହେଇଛି ବା ମ୍ୟାପିଂ କରାହେଇଛି ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
2: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 1,88,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷ

0: ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79ଟି ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଜଣ ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13 ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ A1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 7:30:40 ପ୍ରଚାର କରୁଛୁ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଆମ ଚାଷବାସ। କାର୍ଯ୍ୟକ୍ରମଟି ପ୍ରଯୋଜନ କରିଛନ୍ତି ଅନିତା ତିର୍କି। ତା ପୂର୍ବରୁ ଏ ବିଜ୍ଞାପନ।
2: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
3: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
2: କନକ ଜୁଏଲେରୀ, BS ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମୋ ଧୂପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
7: ଆମ ପ୍ରିୟ ତଥା ଅଗ୍ରଣୀ ଶିକ୍ଷାନୁଷ୍ଠାନ CTG ବିଭିନ୍ନ କୋର୍ସରେ ନାମଲେଖା ଚାଲୁଅଛି, ଯଥା ଯୁକ୍ତ 2 ବିଜ୍ଞାନ, ଯୁକ୍ତ 2 ବାଣିଜ୍ୟ ଓ ଯୁକ୍ତ 2 କଳା। ସେହିପରି ଯୁକ୍ତ 3 ବିଜ୍ଞାନ ୱିଥ୍ ଅନର୍ସ, ଯୁକ୍ତ 3 ବାଣିଜ୍ୟ ୱିଥ୍ ଅନର୍ସ, ଯୁକ୍ତ 3 କଳା ୱିଥ୍ ଅନର୍ସ ସହ BSc କମ୍ପ୍ୟୁଟର ସାଇନ୍ସ, MSW, MFC, ଲାଇବ୍ରେରୀ ସାଇନ୍ସରେ ନାମଲେଖା ଚାଲୁଅଛି। ଏବଂ AICTE ନ୍ୟୁ ଦିଲ୍ଲୀ, ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBA, MCA, BBA, BCA ନାମଲେଖା ମଧ୍ୟ ଚାଲୁଅଛି। ଏହାସହ ଛୋଟ ଛୁଆମାନଙ୍କ ପାଇଁ ପ୍ରି ନର୍ସରୀରୁ ଷ୍ଟାଣ୍ଡାର୍ଡ 8 ପର୍ଯ୍ୟନ୍ତ CTG ଗ୍ଲୋବାଲ ସ୍କୁଲ ଇଂଲିଶ ମିଡିୟମ ଓ CTG ବିଦ୍ୟାମନ୍ଦିର ଓଡ଼ିଆ ମାଧ୍ୟମରେ ମଧ୍ୟ ନାମଲେଖା ଚାଲୁଅଛି ଓ ହଷ୍ଟେଲ ଫେସିଲିଟି ମଧ୍ୟ ଅଛି। ହେଲ୍ଥ ବିଭାଗରେ BSc ନର୍ସିଂ ଏବଂ GNM ନର୍ସିଂରେ ମଧ୍ୟ ନାମ ଲେଖାଇ ପାରିବେ। ଆଗ୍ରହୀ ବ୍ୟକ୍ତିବିଶେଷ 8260929689 ଓ 700886908080 ଯୋଗାଯୋଗ କରିପାରିବେ।

ଶ୍ରୋତାବନ୍ଧୁମାନଙ୍କୁ ନମସ୍କାର ଜଣାଇ ଆରମ୍ଭ କରୁଛୁ ଆଜିର ଆମ ଚାଷବାସ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଦେଖୁଛନ୍ତି ତ ଖରାଟା କିପରି ଧୀରେ ଧୀରେ ବଢ଼ି ଚାଲିଛି। ଯେତେବେଳେ ଖରାଟା ଧୀରେ ଧୀରେ ବଢ଼ି ଚାଲୁଛି, ଆମେ ଯଥାସମ୍ଭବ ଘରୁ ବାହାରକୁ ବାହାରିବା ନାହିଁ। କାରଣ ବିଗତ ଦିନମାନଙ୍କରେ ଆମେ ଜାଣିଛନ୍ତି ଏଇ ଅତ୍ୟଧିକ ଖରା ଯୋଗୁଁ ଅଂଶୁଘାତ ହେବାର ସମ୍ଭାବନା ଅଛି। ଯେହେତୁ ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରେ 40 ଡିଗ୍ରୀ ପାଖାପାଖି ତାପମାତ୍ରା ରହୁଛି, ସେଥିପାଇଁ ଆମେ ଯଥାସମ୍ଭବ ସହଳ ବାହାରି କାମଟିକୁ ସାରି ସହଳ ସହଳ ଘରକୁ ଫେରିଆସିବା। ଯେତେବେଳେ ଖରା ଅତ୍ୟଧିକ କାଟୁଛି, ଦିନ 11ଟା ପରେ ଆମେ କେବେ ହେଲେ ପଦାକୁ ବାହାରିବା ନାହିଁ, ଦିନ 3ଟା ସାରିକା। କାରଣ ଏହି ସମୟରେ ଅତ୍ୟଧିକ ଗରମ ହେଉଛି, ଖରାର ତାତିଟା ବଢ଼ୁଛି। ଯଦି ଅତି ଜରୁରୀ ପଡ଼ୁଛି, ଆମେ ନ ବାହାରିଲେ ହେବ ନାହିଁ, ତାହେଲେ ଯଦି ଆମେ ବାହାରୁଛନ୍ତି, ଆମେ ସାଥିରେ ଛତା, ଜୋତା, ପାଣି ବୋତଲ, ଓଦା ଗାମୁଛା ଏସବୁ ନେଇକରି ଆମେ ପଦାକୁ ବାହାରିବା। ଆଉ ଏଇ ଖରାଦିନେ ଯଥାସମ୍ଭବ ଯେତେ ପରିମାଣରେ ତୋରାଣି ପାଣି, ଜଳୀୟ ଅଂଶ ଖାଦ୍ୟ ଖାଇବା ଏବଂ ପାଣି ପ୍ରଚୁର ପରିମାଣରେ ପିଇବା। ବର୍ତ୍ତମାନ ଯେଉଁ ଅତ୍ୟଧିକ ଗରମ ହେଉଛି, ଆମ ଦେହରୁ ଜଳୀୟ ଅଂଶ କମିଯାଏ, ଆଉ ଜଳୀୟ ଅଂଶ କମିଗଲେ ଆମ ଦେହ ଖରାପ ହୋଇଥାଏ। ସେଥିପାଇଁ ଆମେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ଖାଦ୍ୟ ଖାଇବା ସହିତ ତୋରାଣି ପାଣି, ଦହି ପାଣି, ଲେମ୍ବୁ ପାଣି ପିଇବା। ଆଉ ଗୋଟେ ମୁଖ୍ୟ କଥା କହିବା ଏଠି ଶ୍ରୋତାବନ୍ଧୁମାନଙ୍କୁ କି ବର୍ତ୍ତମାନ ସମୟରେ ଆମେ ମସଲା ଜାତୀୟ ଖାଦ୍ୟ ଅତ୍ୟଧିକ ଖାଇବା ନାହିଁ। ବର୍ତ୍ତମାନ ଯେଉଁ ଫାଷ୍ଟଫୁଡ଼୍ ଯୁଗ ଅଛି, ଏଇ ଫାଷ୍ଟଫୁଡ଼୍ ଯୁଗରେ ଆମେ ବହୁତ ମସଲା ଜାତୀୟ ଖାଦ୍ୟ ଖାଉଛନ୍ତି, ଯାହାଫଳରେ ପରବର୍ତ୍ତୀ ସମୟରେ ସେ ଖାଦ୍ୟ ଆମକୁ ପାଟିକୁ ସୁଆଦିଆ ଲାଗୁଛି, କିନ୍ତୁ ପରବର୍ତ୍ତୀ ସମୟରେ ଆମେ ଡାକ୍ତରଙ୍କୁ ପୋଷୁଛନ୍ତି, ଔଷଧ ଦୋକାନୀକୁ ପୋଷୁଛନ୍ତି। ସେଥିପାଇଁ ଏଇ ଖରାଦିନେ ଯଥାସମ୍ଭବ ଆମେ ସ୍ୱଳ୍ପ ଖାଦ୍ୟ ନେବା ଏବଂ ଆମ ଦେହର ଯତ୍ନ ନେବା। ଆଉ ଗୋଟେ କଥା କହିବା, ଯଦି ଅତି ଜରୁରୀ ପଡ଼ିଛି, ଆମେ ପଦାକୁ ଯାଇଛନ୍ତି, ଆମକୁ ଟିକିଏ ଅସୁସ୍ଥ ହେଲା ଭଳିଆ ଲାଗୁଛି କି ଆମେ ଦେଖୁଛନ୍ତି କେଉଁ ଭାଇକି ଅସୁସ୍ଥ ହେଉଛନ୍ତି, ଏଇ ଖରାରେ ଅସୁସ୍ଥ ଅନୁଭବ କରୁଛନ୍ତି, ସଙ୍ଗେ ସଙ୍ଗେ ତାଙ୍କୁ ଖୋଲା ଜାଗାରେ ରଖିବା ଏବଂ ଦେହରେ ପିନ୍ଧିଥିବା ଟାଇଟ୍ କପଡ଼ାକୁ ଖୋଲି ଦେଇ ଶୁଷ୍କ କପଡ଼ା ପିନ୍ଧେଇବା, ଓଦା ଗାମୁଛାରେ ତାଙ୍କୁ ପୋଛିଦେବା, ଏବଂ ନିଜେ ମଧ୍ୟ ଯଦି ଅସୁସ୍ଥ ଅନୁଭବ କରୁଛନ୍ତି, ଆମେ ଓଦା ଗାମୁଛାରେ ପୋଛି ପଡ଼ିବା ଏବଂ ଫ୍ୟାନ୍ରେ ବସିବା। ଏଥିସହିତ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା, ହେଳା କରିବା ନାହିଁ, କିଛି ହୋଇନି ଭାବି ଆମେ ହେଳା କରିବା ନାହିଁ, ସଙ୍ଗେ ସଙ୍ଗେ ଡାକ୍ତରଙ୍କର ପରାମର୍ଶ ନେବା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆମେ ପଦକ୍ଷେପ ନେବା। କାରଣ ଏ ହେଉଛି ଆମର ବହୁମୂଲ୍ୟ ଜୀବନ, ଏଥିପ୍ରତି ଯଦି ଆମେ ଯତ୍ନବାନ ହେବା, ଆମର ଏଇ ବହୁମୂଲ୍ୟ ଜୀବନକୁ ଆମେ ସୁରକ୍ଷିତ ରଖିପାରିବା। ଏଇ ଯେଉଁ ତାତି ବଢ଼ୁଛି, କହିହେବ ନାହିଁ କେତେବେଳେ କ'ଣ ଘଟିଯିବ, ସେଥିପାଇଁ ଆମେ ଯଥାସମ୍ଭବ ଡାକ୍ତରଙ୍କର ପରାମର୍ଶ ନେଇ ଆମେ ପଦକ୍ଷେପ ନେବା। ଏବଂ ଗୋଟେ କଥା ମନେ ରଖିବା, ଯଦି ଅତି ଜରୁରୀ ନ ପଡ଼ୁଛି, ତାହେଲେ ଆମେ ଏଇ ଖରା ସମୟରେ ପଦାକୁ ବାହାରିବା ନାହିଁ, ଆଉ ଯଦି ବାହାରୁଛନ୍ତି ସାଥିରେ ଛତା, ଜୋତା, ପାଣି ବୋତଲ, ଓଦା ଗାମୁଛା ନେଇକି ପଦାକୁ ବାହାରିବା। କଥା ପଡ଼ୁ ପଡ଼ୁ ବିଭିନ୍ନ ଦିଗକୁ କଥା ଯିବ ଶ୍ରୋତା ବନ୍ଧୁ, ବୈଠକର ତ ଗାନା ଗାଉଣ ହୁଏ, ଶିଳ୍ପୀମାନେ କିଛି ଗୋଟେ ପରିବେଷଣ କରୁଛନ୍ତି, ଶୁଣିବା।

0: କାନା କାଉଣା ତ ଶୁଣିଲେ, ପେଟ ପାଟଣା କଥା। ଦେଖନ୍ତୁ ବର୍ତ୍ତମାନ ଯେଉଁ ଅଳ୍ପ ଅଳ୍ପ ଏଇ ଯେଉଁ କାଳବୈଶାଖୀ ଯୋଗୁଁ ହେଉ କି କୌଣସି କାରଣର ହେଉ ଯେଉଁ ବର୍ଷା ହେଉଛି, ସେ ବର୍ଷାକୁ ଉପଯୋଗ କରି ଲୋକମାନେ ଏଇ ଯେଉଁ ଖରାଟିଆ ଚାଷ କରୁଛନ୍ତି ଏବଂ ହଳ ଲଙ୍ଗଳ କରୁଛନ୍ତି। ସମୟ ବି ହୋଇଗଲାଣି, କାରଣ ଆମର ବୁଣାବୁଣି କାର୍ଯ୍ୟ ଆରମ୍ଭ କରିଦେବା। ମୁଖ୍ୟ କଥା ହେଲା ପାଗକୁ ଦେଖିକି ଆମେ ବୁଣାବୁଣି କାର୍ଯ୍ୟ କରିବା, କାରଣ ଅକ୍ଷି ତୃତୀୟା ଯାଇସାରିଲାଣି। ଆଉ ଯେଉଁ ପାଗ ଯେଉଁଠି ଦେଉଛି ବି ଲୋକମାନେ ବୁଣାବୁଣି କରୁଛନ୍ତି, ଆଉ ଯେଉଁମାନେ ତଳି ବି ପକେଇବେ ସେମାନେ ବି ପ୍ରସ୍ତୁତି କରୁଛନ୍ତି। ତେଣୁକରି ଗୋଟେ କଥା ହେଲା, ଯଦି ଆଗତୁରା ଆମେ ବିହନଟି ଚୟନ କରିକି ରଖିଥିବା, ତାହେଲେ ପାଗ ଦେଲେ ଆମକୁ ଆଉ କିଛି ଅସୁବିଧା ହେବ ନାହିଁ, ଆମେ ସଙ୍ଗେ ସଙ୍ଗେ ଆମ ଚାଷ କାର୍ଯ୍ୟ ଆଗେଇ ନେଇପାରିବା। ଆଉ ଗୋଟେ ମୁଖ୍ୟ କଥା ହେଲା, ଆଉ ବିହନକୁ ଆମେ ବିଶୋଧନ ନିଶ୍ଚିତ ଭାବରେ କରିବା, କାରଣ ବିଭିନ୍ନ ସମୟରେ ଆମର ବିଶେଷଜ୍ଞମାନେ ଆସି ଆମ ପାଖରେ ଉପସ୍ଥିତ ରହି ଏହି ବିଷୟରେ ବାରମ୍ବାର କହିଛନ୍ତି କି ଯେକୌଣସି ଚାଷ କର ସେ ବିହନକୁ ବିଶୋଧନ କର। ଏଇଠି ଆମର ମନେ ମନେ ମଧ୍ୟ ପ୍ରଶ୍ନ ଉଠେ, ଆମେ ବିହନ ବିଶୋଧନ କାହିଁକି କରିବା? ଏହି ବିଷୟରେ ବି ଆଜି ଆଲୋଚନା ଅଛି। ପ୍ରଥମେ ଆମେ ଯେଉଁ ଏଇ ସମୟ ଅଛି ଆମେ ଖରିଫ ଧାନ ଚାଷ କରିବା, ଏଇ ଧାନ ଚାଷ କେଉଁ ଜମିରେ କେଉଁ କିସମ କରିବା ଏବଂ ବିହନକୁ କିପରି ଆମେ ପ୍ରସ୍ତୁତି କରିବା ଏବଂ ଭଲ ବିହନ ବୋଲି ଆମେ କିପରି ଜାଣିବା, ଏ ବିଷୟରେ କହିବା ପାଇଁ ଆମ ପାଖରେ ଉପସ୍ଥିତ ଅଛନ୍ତି ଯିଏକି ଶୁଭଶ୍ରୀ ନାୟକ। ତାଙ୍କୁ ଆମେ ପଚାରିବା ଯେଉଁ ସମୟ ହୋଇଯାଇଛି ଆମେ କେଉଁ କିସମ ବିହନ ଆମ ବିଲରେ ଲଗାଇ ପାରିବା, ଆଉ କେତେ ଦିନର ବିହନ ଆମେ ଲଗାଇ ପାରିବା, ଏବଂ ଏଇ ବିହନକୁ ଆମେ ବିଶୋଧନ କାହିଁକି କରିବା, ଏ ବିଷୟରେ ସେ ବିସ୍ତୃତ ଭାବରେ କହୁଛନ୍ତି, ଆମେ ବସିକି ଶୁଣିବା।
1: ନମସ୍କାର, ମୁଁ ହେଉଛି ଶୁଭଶ୍ରୀ ନାୟକ। ଆମର କେଉଁଝର ଜିଲ୍ଲା ପାଇଁ ଆମର ବିହନର କୌଣସି ସର୍ଟଫଲ ନାହିଁ, ତେଣୁ ସବୁ ଚାଷୀଙ୍କ ପାଖରେ ପାଖାପାଖି ବିହନ ମହଜୁଦ ଥିବ। ଆଉ ଚାଷୀମାନଙ୍କୁ ଏବେ ବିହନ ଚୟନ କରିବାକୁ ପଡ଼ିବ ସେମାନଙ୍କର ଜମିକୁ ନେଇକି। ଯଦି ଆମର ଢିପ ଜମି ହେଇଯିବ, ମାନେ ଉଚ୍ଚା ଜମି ହେଇଯିବ, ତାହେଲେ ସେମାନେ ସର୍ଟ ଡ୍ୟୁରେସନ୍, ମାନେ କମ୍ 90-120 ଦିନିଆ ଧାନ ଚାଷ କରିବା ଉପଯୁକ୍ତ। ସହଭାଗୀ ହଉ କିମ୍ବା ବିଣା 11 ହଉ, ଆମର ଅନ୍ନପୂର୍ଣ୍ଣା ହଉ, ଏଇସବୁ କିସମ ସେମାନେ ନେଇପାରିବେ। ପଥରା, ଖଣ୍ଡଗିରି, ଉଦୟଗିରି, ନୀଳଗିରି, ଏଇସବୁ ଭେରାଇଟି ସେମାନେ ନେଇପାରିବେ। ଆଉ ଯଦି ମଧ୍ୟମ କିସମ ଜମି ହେଇଥିବ, ତାହେଲେ ଆମର 130-140-145 ଡେଜ୍ ଭିତରେ ଯୋଉ ଧାନ କିସମ ଆସୁଛି ତାକୁ ସେମାନେ ନେଇପାରିବେ। ଯଥା ଆମର ଲଲାଟ ବି ନେଇପାରିବେ, ପ୍ରତୀକ୍ଷା ନେଇପାରିବେ, ସ୍ୱର୍ଣ୍ଣ ନେଇପାରିବେ, ସ୍ୱର୍ଣ୍ଣ ସବନ ନେଇପାରିବେ। ତେଣୁ ଏଇ ଯୋଉ କିସମ ଡ୍ୟୁରେସନରେ 130-145 ଦିନ ଭିତରେ ଯୋଉ କିସମ ସବୁ ଆସୁଛି ତାକୁ ସେମାନେ ନେଇପାରିବେ। ଆଉ ଆମର ଖାଲ ଜମି ପାଇଁ ଯଦି ଆମ ଟିକେ ଅଧିକା ଡ୍ୟୁରେସନର ଧାନ ଦରକାର, ଯେମିତିକି ଆମର 1001 ହଉ, ପାଣି ଧାନ, ପୂଜା, ଏଇସବୁ ଭେରାଇଟି ଆମର, କଳା ଚମ୍ପା ବି ଆମର ବହୁତ ଆଦୃତ ଅଛି, ଭଲ ପ୍ରଡକ୍ସନ ବି ଆସୁଛି, ସେସବୁ ନେଇପାରିବେ ଆମର ଖାଲ ଜମି ପାଇଁ। ତେଣୁ ସେମାନଙ୍କର ଜମିର ଲେବଲ ଦେଖିକି ନେଇପାରିବେ ଚାଷୀମାନେ।
2: ନିଶ୍ଚିତ ଗୋଟେ ଭଲ କଥା କହିଲେ, କାରଣ ଆମର ଯେଉଁ ଜମି ଅଛି ଆମେ ସେଇ ଅନୁସାରେ ସେତେ ଦିନ ଧାନକୁ ଆମେ ଚୟନ କରିବା। ପ୍ରକୃତ ପକ୍ଷରେ ପାଗ ଦେଇଥିବ, ଯଦି ଆଗତର ଆମେ ପ୍ରସ୍ତୁତି ନ ହୋଇଥିବା ତାହେଲେ ନିଶ୍ଚିତ ଭାବରେ ଅସୁବିଧା ହେବ, ପାଗ ଗଡ଼ିଯିବ, କାରଣ ଚାଷ ତରତର ବଣିଜ ମଠ। କିନ୍ତୁ ଏଇଠି ଗୋଟେ କଥା କୁହନ୍ତୁ, ଯେଉଁ ଧାନଟି ଆମେ ଚୟନ କରିବୁ, ଗୋଟେ କଥା ଉଠେ ଆମେ ସରକାରୀ ଇଏରୁ ଧାନ ଆଣିଛୁ, କିନ୍ତୁ ମୁଖ୍ୟତଃ ହେଲା ଧାନ ବିଶୋଧନ, ବିହନ ବିଶୋଧନ ଗୋଟେ କଥା ସବୁବେଳେ ଆପଣମାନେ କହି ଆସିଛନ୍ତି, ଚାଷୀ ଭାଇମାନେ ବି କରୁଛନ୍ତି। ଏଇ କ୍ଷେତ୍ରରେ ମନେକର ଆମେ ଧାନଟି ସରକାରୀ ଇଏରୁ ଆଣିଛୁ, କିନ୍ତୁ ତାକୁ ବିଶୋଧନ କରିବୁ କି ନାହିଁ, ଆଉ ପ୍ରକୃତ ପକ୍ଷେ ଆମେ ବିଶୋଧନ କେମିତି କରିବୁ, ଆଉ ବିଶୋଧନ କ'ଣ ପାଇଁ କରିବୁ, ଏଇ ବିଷୟ ଟିକେ କୁହନ୍ତୁ।
1: ଆଜ୍ଞା, ବିହନ ବିଶୋଧନ ଆମର ଫାର୍ଷ୍ଟ ଆମେ ଜାଣିବା ଦରକାର ବିହନ କ'ଣ। ବିହନ ଗୋଟେ ଏମିତି ଉପାଦାନ ଯେହେତୁ ନିଦା ହେଇଥିବ, ନିରୋଳା ହେଇଥିବ, ଆଉ ନିରୋଗା ବି ହେଇଥିବ। ନିଦା ମିନ୍ସ ଆମର ପରିପୂର୍ଣ୍ଣ ହେଇଥିବ, କଠିନ ହେଇଥିବ। ନିରୋଳା ହେଉଛି କୌଣସି ଅନ୍ୟ ବାହ୍ୟ ବସ୍ତୁ, ଯଥା ଆମର କାଠି କୁଟା, ମାଟି ଗୋଡ଼ି କିମ୍ବା ଅନ୍ୟ କିସମର ବିହନ ତା ସାଙ୍ଗରେ ମିଶିନଥିବ। ତାପରେ ନିରୋଗା ହେଇଥିବ, କୌଣସି ରୋଗ ବି ତାକୁ ଲାଗିନଥିବ, ତାହେଲେ ଆମେ ଯାଇକି ତାକୁ ବିହନ କହିପାରିବା। ସେଇ ନିଦା ଭିତରେ ଆସୁଛି ଆମର ତାର ଅଙ୍କୁରୋଦ୍ଗମ ଶକ୍ତି ବି ଥିବ, ଯୋଉଟା ଗଜ ହେବା ଶକ୍ତି ବି ଥିବ। ଆଉ ଧାନ ବିହନରେ ଆମର 80% ହେଉଛି ଜର୍ମିନେସନ ପରସେଣ୍ଟେଜ, ଯୋଉଠିକି ଆମେ ଯଦି 100 ବିହନ ପକଉଛନ୍ତି ତାହେଲେ 80 ନିହାତି ଅଧିକ 80 ଅଧିକ ଉଠିବା ଦରକାର। ତେଣୁ ଆମକୁ ବିହନ, ଏଇଟା ହଉଛି ବିହନର ସଂଜ୍ଞା ଯାହାକୁ ଆମେ କହିପାରିବା। ତେଣୁ ବିହନ ଆମକୁ ନିରୋଗା ତ ଆମେ ଜାଣିବା, ଯାହା ବାହାରୁ ଦେଖିବା ଯଦି କିଛି ଫଙ୍ଗସ ଲାଗିଯିବ ତାହେଲେ ଆମେ ଜାଣିବା କିଛି ରୋଗ ହେଇଛି ବୋଲି, କିନ୍ତୁ ତା ଭିତରେ ଯୋଉ ଅଛି ଫଙ୍ଗସ ଆମେ ତାକୁ ଜାଣିପାରିବା ନାହିଁ। ତେଣୁ ଆମକୁ ସେଇ ସମୟରେ ବିହନଟାକୁ ନିଶ୍ଚୟ ବିଶୋଧନ କରିକି ତାକୁ ନିରୋଗା କରିବାକୁ ପଡିବ। ନିରୋଗା କଲେ ନେକ୍ସଟ ଫସଲକୁ ଆମର ସେଇ ଯୋଉ ରୋଗ ପୂର୍ବ ଫସଲର ଯିବନି। ଆମର ବିଭିନ୍ନ ଯୋଉ ବ୍ଲାଷ୍ଟ କୁହନ୍ତୁ, ମହିଷା ରୋଗ କୁହନ୍ତୁ, କିମ୍ବା ବ୍ରାଉନ୍ ସ୍ପଟ କୁହନ୍ତୁ, ଗୋଲିଆ ଚତ୍ର ପତ୍ର ଚିତା କୁହନ୍ତୁ, ଏଗୁଡା ସବୁ ବିହନ ବାହକ, ମାନେ ବିହନରୁ ଗୋଟେ ବିହନରୁ ସେ ନେକ୍ସଟ ଗଛକୁ ଯାଇଥାଏ। ତେଣୁ ଏଇ ଯୋଉ ବିହନ ବାହକ ଯେହେତୁ ହେଇଥାଏ ଆମର କିଛି ରୋଗ ଅଛି, ତାକୁ ନିରୋଗା କରିବା ପାଇଁ ଆମକୁ ବିହନ ବିଶୋଧନ କରିବା ଦରକାର। ବିହନ ବିଶୋଧନ ପାଇଁ ଆପଣ ଫାଷ୍ଟ ହଉଛି ଆମେ କିଛି ଲୋକାଲ ମାଧ୍ୟମରେ କରିପାରିବା, ଆଉ କିଛି ରାସାୟନିକ ପଦ୍ଧତିରେ ଆମେ କରିପାରିବା। ଲୋକାଲ ଆମ ପାଖରେ ଗୋଟେ ଚାଷୀ ପାଖରେ ସେ କିଣିବା ପାଇଁ ସମ୍ବଳ ନାହିଁ, କିମ୍ବା କୌଣସି ଦୋକାନ ପାଖକୁ ଯିବା ପାଇଁ ବି ତା ପାଖରେ ଉପାୟ ନାହିଁ। ସେଇ ସମୟରେ ସେ ନିଜେ କ'ଣ କରିପାରିବ, ନିଜେ ଯୋଉ ଆମର ଫାଷ୍ଟ ତାର କାମ ହଉଛି, ଯଦି ନିଜ ବିହନ ରଖିଥିବ ତାହେଲେ ଏପ୍ରିଲ ମେ ମାସ ଯୋଉ ଟାଣ ଖରାରେ ସିଏ 3-4 ଘଣ୍ଟା ଆମକୁ ପୁରା ଟାଣ ଖରାରେ ସିମେଣ୍ଟ ଫ୍ଲୋର ହଉ କିମ୍ବା ପିଚୁ ରାସ୍ତା ହଉ, ସେଥିରେ ସେ ଯଦି ଆଉ ଥରେ ଶୁଖେଇ ଦବ 2-4 ଘଣ୍ଟା ଲେଖାଏଁ 11-3 ପର୍ଯ୍ୟନ୍ତ, ତାହେଲେ ତାର ୱାନ୍ ଟାଇପ୍ ହବ ବିହନ ବିଶୋଧନ ହେଇଗଲା ଯଦି ନିଜ ବିହନ ରଖିଛନ୍ତି। କିମ୍ବା ଆମେ ନିଜ ବିହନ ରଖିଛନ୍ତି ଆଉ ଗୋଟେ ଉପାୟରେ କରିପାରିବେ, ସେମାନେ ଯଦି 50°C ଆମର ପାଣିଟା ଜଷ୍ଟ ଉଷୁମ ହବ, ଆଉ ସେଥିରେ ଧାନଟାକୁ ସେମାନେ 20 ପର୍ଯ୍ୟନ୍ତ ପକେଇକି ତାକୁ କାଢ଼ିଦେବେ, ତାପରେ ଛାଇରେ ଶୁଖେଇ ଦେବେ, ଶୁଖେଇ ସାରିଲା ପରେ ସେମାନେ ବୁଣିବାକୁ ନେବେ, ତାହେଲେ ସେଟା ବି ଆଉ ଗୋଟେ ଟାଇପ୍ର। ଏଗୁଡା ସବୁ ଭୌତିକ ପଦ୍ଧତି, ମାନେ ଆମେ ଯାହା କରିପାରିବା। ଆଉ ଗୋଟେ ହଉଛି ଲୁଣ ପାଣିରେ ବି ସେମାନେ କରିପାରିବେ। ଲୁଣ ପାଣିରେ କଣ, ଗୋଟେ ଲିଟର ୱାଟରରେ ଆମେ ଯଦି 165 ଗ୍ରାମର ଲୁଣ ନବା, ଲୁଣକୁ ଭଲକି ମିଶେଇ ଦେଇକି ଆମର ସେଇ ଅନୁସାରେ ଆମର ଯେତିକି କ୍ୱାଣ୍ଟିଟିର ଧାନ ହେଇଥିବ ତାକୁ ଅନୁମାନ କରିକି, କିନ୍ତୁ ଆମର ମେଜରମେଣ୍ଟ ହଉଛି 165 ଗ୍ରାମ ଅଫ୍ ସଲ୍ଟ ଇନ୍ 1 ଲିଟର ଅଫ୍ ୱାଟର ଆମେ ସେତିକିରେ ଗୋଳେଇବା, ତାହେଲେ ଯୋଉ ତାପରେ ଧାନକୁ ଯଦି ଆମେ ସେଥିରେ ପକେଇ ଦଉଛନ୍ତି ତାହେଲେ ସେ ଯୋଉ ଅଗାଡ଼ି ଆଉ କଣ୍ଠା ଏଗୁଡାକ ସବୁ ଉପରେ ଭାସିବ, ଆଉ ନିଦା ଧାନଟା ତଳେ ରହିଯିବ। ଏସବୁ ଆମେ ନିଜେ ଭୌତିକ ଉପାୟରେ ଜଣେ ଚାଷୀ କରିପାରିବ। ସେ ଯୋଉ ତଳ ରହିଲା ତାକୁ ଆମେ ଛାଣିକି ଆଉ ଟିକେ ଭଲ ପାଣିରେ ୱାଶ୍ କରିଦେଇକି ସେମିତି ଛାଇରେ ଶୁଖେଇକି ତାପରେ ସିଏ ନେଇପାରିବେ ଜମିକୁ। ଏଗୁଡା ହଉଛି ଆମେ ଲୋକାଲ ବିହନ ଯଦି ରଖିଛନ୍ତି ଆଉ କରୁଛନ୍ତି, କିନ୍ତୁ ଆମେ ଯଦି ଗଭର୍ଣ୍ଣମେଣ୍ଟ ବିହନ ଆଣିଛନ୍ତି ତାହେଲେ ଚାଷୀ ଗଭର୍ଣ୍ଣମେଣ୍ଟ ବିହନରେ ଭିତରେ ଗୋଟେ ପ୍ୟାକେଟ୍ ଦିଆହଉଛି।
3: ଆଜ୍ଞା,
1: ଯଦି ବାଇ ଚାନ୍ସ ମିସ୍ ହେଇଯାଉଛି ସେ ପ୍ୟାକେଟ୍ ନାହିଁ, ତାହେଲେ ଆମକୁ ଚାଷୀକୁ ରେକମେଣ୍ଡ କରିବାକୁ ପଡିବ। ପାଖାପାଖି ସେଇ ଯୋଉ ପ୍ୟାକେଟ୍ ଥାଏ ସେ ଥିରାମ କିମ୍ବା କ୍ୟାପ୍ଟେନ୍ ଥାଏ ଆମର ଭିତରେ ପ୍ୟାକେଟ୍ ଭିତରେ, ଯଦି ନଥାଉଛି ତାହେଲେ ସେମାନେ କିଣିକି ଆଣିବେ। ସେଥିରେ ଆମର ଥିରାମ ହଉଛି 1 kg seed 3 ଗ୍ରାମ ଦରକାର, ଥିରାମ କ୍ୟାପ୍ଟେନ୍, ଆଉ 2 ଗ୍ରାମ କାର୍ବେଣ୍ଡାଜିମ୍ ଦରକାର 1 kg ଅଫ୍ ସିଡ୍ସକୁ, 2.5 ଗ୍ରାମ ଥାୟୋଫିନେଟ୍ ମିଥାଇଲ୍ ଦରକାର ଆମର 1 kg ବିହନ ପାଇଁ। ଏଇଟା ଆମେ ରାସାୟନିକ ପଦ୍ଧତିରେ ସେ ଯୋଉଦିନ ବୁଣିବେ ତା ପୂର୍ବ ରାତିରେ କିମ୍ବା ୱିଦିନ 7 ଡେଜ୍ 7 ଦିନ ଭିତରେ ସେ କରିପାରିବେ, କରିକି ବି ରଖିପାରିବେ। 7 ଦିନ ଯୋଉଦିନ ବୁଣିବାର ଅଛି ତା 7 ଦିନ ପୂର୍ବରୁ କରିପାରିବେ, କିମ୍ବା ଇନ୍ ବିଟୁଇନ୍ ତା ଭିତରେ କରିବେ, କିନ୍ତୁ ଆଉ ପୂର୍ବରୁ କଲେ ଟିକେ ରେଜଲ୍ଟ କମ୍ ଆସିବ। ତେଣୁ ଏଥିରେ ଆପଣଙ୍କର କିଛି ମାଠିଆ କିମ୍ବା କିଛି ଆବଦ୍ଧ ପାତ୍ରରେ ଆଗ ଆମେ ବିହନଟାକୁ ନବା, ବିହନ ନେଇ ସାରିଲା ପରେ ଆମର ଯେତିକି ଯିଏ ବିହନ ନବା ସେଇ ଅନୁପାତରେ ଏଇ ଯୋଉ ଯାହା ସବୁ ରାସାୟନିକ ବିଷ କହିଲି ତାକୁ ଆମେ ଦବା, ତାପରେ ତା ମୁହଁକୁ ବନ୍ଦ କରିକି ଆମେ 10 ଥର ଆଗକୁ ଏବଂ 10 ଟାଇମ୍ସ ପଛକୁ ଯଦି ଘୁରାନ୍ତି ତାହେଲେ ୟୁନିଫର୍ମଲି ସବୁ ବିହନ ଉପରେ ଗୋଟେ କୋଟିଂ ଲାଗିଯିବ, ତାପରେ ଆମେ ତାକୁ ନେଇକି ପକେଇ ପାରିବା। ଯଦି ଚାଷୀଙ୍କୁ ପାଣିରେ ଭିଜେଇବାର ବି ଅଛି ତାହେଲେ ବି ତାକୁ ବି ସେମାନେ ପାଣିରେ ଭିଜେଇକି ନେଇପାରିବେ, କିଛି ପ୍ରୋବ୍ଲେମ୍ ନାହିଁ।
3: ଆଜ୍ଞା ଆଜ୍ଞା, କାରଣ ଦେଖନ୍ତୁ ଚାଷୀ ଭାଇ ଆମର ତଳା ପକେଇବା ପାଇଁ ଯିବ, ତା ପୂର୍ବ ଦିନ ସେ ଆମର ଗଜା କରାଯାଏ,
1: ଆଜ୍ଞା,
3: ସେ କେମିତି ବିଶୋଧନ କରିଥିବ ଗୋଳେଇବ,
1: ତା ପୂର୍ବରୁ ସେ କରି ସାରିଥିବେ?
3: ଆଜ୍ଞା ଆଜ୍ଞା,
1: କରିସାରିଥିଲେ ସେଇ ଇଫେକ୍ଟଟା ରହିବ, କିଛି ପ୍ରୋବ୍ଲେମ୍ ନାହିଁ। ଯଦି ମାନେ ତା ପୂର୍ବରୁ ବି ସେ କରିନଥିବେ ତାହେଲେ ଯୋଉ ପାଣିଟା ନେବେ ଭିଜେଇବା ପାଇଁ ସେ ପାଣିରେ ବି ସେତିକି ଅନୁପାତରେ ସେ ଗୋଳେଇକି ତାପରେ ସିସ୍ଟା ପକେଇ ଦେଇପାରିବେ।
3: ଆଜ୍ଞା ଆଜ୍ଞା
1: ଆଜ୍ଞା, ହଁ, ଘରେକି ତାପରେ ଛାଣିକି ତାପରେ କପଡ଼ାରେ ବାନ୍ଧିକି କିମ୍ବା ବସ୍ତାରେ ବାନ୍ଧିକି ସେ ଗଜା କରିପାରିବେ। ଆମକୁ 12-14 ଘଣ୍ଟା ଭିଜେଇବାକୁ ପଡିବ ପାଣି।
3: ଆଜ୍ଞା ଆଜ୍ଞା, ଏଇ ଯୋଉ କହିଲେ ଆମେ ଆମେ ସରକାରୀ କେନ୍ଦ୍ରରୁ ବିହନ ଆଣିଛୁ, ସେଇ ଯୋଉ ଆମର ବିଶୋଧନ ଔଷଧ ଅଛି। ଆମର ଗୋଟେ କଥା ଶୁଣାଯାଏ କି ସରକାରୀ ବିହନ ବିଶୋଧନ ହେଇକି ଆସିଥାଏ।
1: ଏବେ ତ ଯୋଉ ବିହନ ଆସୁଛି ସେ ବିହନ ବିଶୋଧନ ହଉନି, ପ୍ୟାକେଟ୍ ଦିଆହଉଛି।
3: ଆଜ୍ଞା ଆଜ୍ଞା ଆଜ୍ଞା।
1: ତା ଭିତରେ ସେ ତାର ସୁଇଟେବିଲିଟି ଅନୁସାରେ ଫାର୍ମର ନିଜେ କରିପାରିବେ।
3: ଏଇ ଯୋଉ କଥାଟି କହିଲେ, ଆମେ ବିହନଟିକୁ ଆଣିଲୁ ସରକାରୀ କେନ୍ଦ୍ରରୁ, ଯୋଉ ବିଶୋଧନ କରିବୁ, ବୁଣିବାର 7 ଦିନ ପୂର୍ବରୁ ଆମକୁ ବିଶୋଧିତ କରିବାକୁ ପଡିବ ବିହନକୁ। ଏଇଠି ଗୋଟେ କଥା କୁହନ୍ତୁ, ଯୋଉ ଜିନିଷ ଯଦି କହିଲେ ସେ ରାସାୟନିକ ଆମେ ସରକାରୀ କେନ୍ଦ୍ରରୁ ପାଇନୁ, ଆମେ ଦୋକାନରୁ କିଣିକି ଆଣିକି ବିଶୋଧନ କରିପାରିବୁ ନା ନା? ସରକାରୀ କେନ୍ଦ୍ର ବିହନ ଆଣିଛୁ ମାନେ ତାଙ୍କୁ ପୁଣି ଆମେ ଦାବି କରିବୁ ଯେ ଆପଣ ବିଶୋଧନ ଯୋଉ ରାସାୟନିକ ଦ୍ରବ୍ୟ ଦିଅ?
1: ନାଇଁ ନାଇଁ, ସେଟା ଆପଣ ଯଦି ଆମର ଆଭେଲେବୁଲ ନାହିଁ ସେ ପ୍ୟାକେଟରେ ନାହିଁ, ପାଖାପାଖି ସବୁ ସରକାରୀ ବିହନରେ ପ୍ୟାକେଟ ଭିତରେ ବିହନ ବିଶୋଧକ ପ୍ୟାକେଟ ବି ରହୁଛି, କିନ୍ତୁ ଯଦି ସେ ବସ୍ତା ଭିତରେ ନାହିଁ ତାହେଲେ କିଣିକି ଆଣିବାକୁ ପଡିବ, ସେମାନେ କୌଣସି ଡିମାଣ୍ଡ କରିପାରିବେ ନାହିଁ। ସେଇଟା ବହୁତ କମ ଦାମ ଅଛି, 50 ରୁପିଜରେ ଆମର 50 ଗ୍ରାମର ମିଳିଯାଉଛି, 30 ରୁ 50 ରୁ ବହୁତ କମରେ ଅଛି, ତେଣୁ ଜଣେ ଚାହିଁଲେ କିଣିପାରିବେ।
3: ଏଇଠି ଆମର ଚାଷୀ ଭାଇ ମାନଙ୍କୁ କହିଦିଅନ୍ତୁ, ପ୍ରକୃତ ପକ୍ଷେ ଆମେ ଯୋଉ ବିହନ ବିଶୋଧନ କରୁଛନ୍ତି ଆମେ କାହିଁକି କରିବା, ଆଉ ୟାର ଉପକାର ଆମେ କଣ ପାଇବା?
1: ଫାର୍ଷ୍ଟ ହଉଛି ଆମର ବିହନ ବିଶୋଧନ କଲେ ନିରୋଗା ହେଇଯିବ, ମୋ ପେଷ୍ଟ କଥା କହୁନି, କୀଟ ପତଙ୍ଗ କଥା କହୁନି, କିନ୍ତୁ ନିରୋଗା ରୋଗଟା କମିଯିବ ଆପଣଙ୍କର। 30 ଡେଜ୍ ପର୍ଯ୍ୟନ୍ତ ତଳି ପୁରା ସୁସ୍ଥ ରହିବ ଆପଣଙ୍କର, ଯୋଉ ମୂଳ ସଢା ହେଇଯାଏ। ଆମେ ଚାଷୀ ଯେତେ ବି ଖର୍ଚ୍ଚ କରିଥାଉ, ଏକର ପିଛା 30,000-40,000 ଯାହା ବି ସେ ଏକ୍ସପେଣ୍ଡିଚର ହେଇଥିବ ସେଟା ପୁରା ଲସ୍ ହେଇଯିବ ଯଦି ଆମର ମୂଳ ସଢା ହେଇଗଲା। ମୂଳ ସଢା ବି ୱାନ୍ ଟାଇପ୍ ହବ ସିଡ୍ ବର୍ନ ଡିଜିଜ୍, ମାନେ ଆମର ବିହନ ବାହକ। ତେଣୁ ବିହନକୁ ଯଦି ଆମେ ପୂର୍ବରୁ ବିଶୋଧନ କରିଛନ୍ତି, ଆଟଲିଷ୍ଟ ଆମେ 30 ଡେଜ୍ ପର୍ଯ୍ୟନ୍ତ ଆସ୍ୟୋର ରହିବା କି ଆମର ତଳିଟା କିଛି ପ୍ରୋବ୍ଲେମ ହବ, ନିରୋଗା ହେଇଯିବ। ତାପରେ ବିହନ ବିଶୋଧନ କଲେ ଆମର ଅଙ୍କୁରୋଦ୍ଗମ ଶକ୍ତି ବି ବଢିଯାଏ ବିହନର। ତାପରେ ଆଉ ଗୋଟେ ବେନିଫିଟ୍ସ ଅଛି, ଯୋଉ ଜାଗାରେ ଆମର ଡାଇରେକ୍ଟ ଆମେ ବିହନ ବିଶୋଧନ କରିକି ପକେଇଲେ ଯଦି ସେଇ ବିଶୋଧକ ଦ୍ରବ୍ୟ ଯାଇକି ମାଟିରେ ବି ଲାଗିଗଲା, ତାହେଲେ ସେଇ ଯୋଉ ବିହନର ଚାରିପାର୍ଶ୍ୱକୁ ଯୋଉ ରେଡିୟସ ରହିଲା ତାକୁ ବି ସେ ବିଶୋଧିତ କରିଦବ। ମାଟି ବାହକ ବି ଆମର କିଛି ରୋଗ ହଉଛନ୍ତି ଯୋଉଟା କି ମାଟିରୁ ବି ଡାଇରେକ୍ଟ ପଳେଇ ଆସୁଛନ୍ତି।
3: ପାଣି ପାଗକୁ ନେଇକି ଚାଷୀ ଭାଇ ତା ଚାଷ କାମ ଆଗେଇ ନିଏ।
1: ଆଜ୍ଞା,
3: ମନେକର ବିହନ ବିଶୋଧନ କରିଛନ୍ତି, ସମୟ ହେଲାନି ବୁଣିବା ପାଇଁ, ଏଇ ଯୋଉ ବିହନ ବିଶୋଧନ ସମୟ କେତେ ଦିନ ବିହନ ଉପରେ ରହିଥାଏ? ନା ଥରେ ବିଶୋଧନ କରିଦେଲେ ଯୋଉ ସମୟରେ ଆମେ ବୁଣି ପାରିବା ଅସୁବିଧା କିଛି ନାହିଁ?
1: ନାଇଁ, ଆକ୍ଚୁଆଲି ତାର 7 ଡେଜ୍ ହଉଛି ଟାଇମ, 7 ଡେଜ୍ ଭିତରେ କରିବା ଦରକାର, ନହେଲେ ତାର ଇମ୍ପାକ୍ଟଟା କମିଯିବ ଆଉ ସେ ବିହନ ବିଶୋଧକର କିଛି କାମ ରହିବନି, କାରଣ ଆମେ ଗୋଳେଇ ସାରିଥିବା ନା ତାର ରାସାୟନିକ ଜିନିଷ, ସେଟା ଗୋଟେ ଧୀରେ ଧୀରେ ତାର ରେଡିଏସନ ହେଇକି କମିଯିବ, ତାର ଇମ୍ପାକ୍ଟଟା କମିଯିବ, ଯାହା ଯେ ଇଫେକ୍ଟ ଦବା କଥା ସେ ସିଡ୍କୁ ସେ କମିଯିବ।
3: ଏଇ ଯୋଉ କଥା ଭିତରେ କହିଲେ କି ରାସାୟନିକ ବିଶୋଧନ ଯୋଉ ଅଛି ଦ୍ରବ୍ୟ 3-4 ନାଁ କହିଲେ, ସେସବୁ ମିଶେଇ କରିବୁ ନା ଗୋଟେ ଗୋଟେ, ଯୋଉ କୌଣସି ଗୋଟେ ନେଲେ ବି ଆମର ଚଳିଯିବ?
1: ଯେକୌଣସି ଗୋଟେ ନେବେ, ଆଉ ଆମର କାର୍ବେନ୍ଡାଜି ମାଙ୍କଜି କିମ୍ବା ଅନ୍ୟ ଯାହା ଆସିଥାଏ ପ୍ୟାକେଟରେ ସେମାନେ ମିଶେଇକି କମ୍ପାନୀ ତାକୁ ପ୍ରଡକ୍ଟ କରିଥାଏ, ସେଇଟା ଆପଣ ଦେଇପାରିବେ, କିନ୍ତୁ ନିଜେ ନିଜେ କିଛି ମିଶେଇକି ଦେଇପାରିବେନି। ଆମେ ଥିରାମ ସହିତ ପୁଣି କ୍ୟାପ୍ଟେନ ଦେଲେ କିଛି ଇମ୍ପାକ୍ଟ ହବନି, ଥିରାମର କାମ ଯାହା କ୍ୟାପ୍ଟେନର କାମ
3: ସେଇ,
1: ଯେକୌଣସି ଗୋଟେ
3: ରାସାୟନିକ ଔଷଧ ନେଇକି ଆମେ ବିଶୋଧନ କରିପାରିବା। ଯାହା ହଉ, ଏତେ ସମୟ ଧରି ବହୁତ ମୂଲ୍ୟବାନ କଥା ଚାଷୀ ଭାଇମାନଙ୍କୁ କହିଲେ କି ବିହନ ବିଶୋଧନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ବିହନ ବିଶୋଧନ କଲେ ଆମେ କିପରି ସଫଳ ହେଇପାରିବା, ଲାଭ ପାଇପାରିବା, ଏ ବିଷୟରେ ଏତେ ଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ କହିଲେ। ଏଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ କେନ୍ଦୁଝର ତରଫରୁ ଏବଂ ଆମ ଶ୍ରୋତାବନ୍ଧୁମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ।
0: ଚାଷ ତରତର ବଣିଜ ମଠ, ଯେତେବେଳେ ସମୟ ଆସିଛି, ପାଗ ଦେଇଛି, ଯଦି ଆମେ ଆଗରୁ ପ୍ରସ୍ତୁତି ଥିବା ତାହେଲେ ସଙ୍ଗେ ସଙ୍ଗେ ଆମେ ଚାଷ କାମକୁ ଆଗେଇ ନେଇପାରିବା। ତେଣୁକରି ସମୟ ଆସିଛି, ବର୍ତ୍ତମାନ ଆମେ ତ ବିଲରେ ହଳ କରୁଛନ୍ତି, ଯେଉଁଠି ଭାଇମାନେ ଟ୍ରାକ୍ଟରରେ ହଳ କରୁଛନ୍ତି କି ଲଙ୍ଗଳରେ ହଳ କରୁଛନ୍ତି, ଏଇଠି ଗୋଟେ କଥା କହିବା, ଯେଉଁ ହଳ କରୁଛନ୍ତି 3-4 ଓଡ଼ ଚାଷ କରନ୍ତୁ, ହଳ ଲଙ୍ଗଳରେ ହଳ କରୁଛନ୍ତି, ମୋଡ଼ାପତ୍ରରେ ହଳ କରନ୍ତୁ, ଆଉ ମାଟିକୁ ଗୁଣ୍ଡ କରିଦିଅନ୍ତୁ, ଆଉ ସମୟ ଦେଖିକି ଯେଉଁ ଖତ ସାର ଆମେ ପକେଇବା କଥା ପକେଇ ଦିଅନ୍ତୁ, କାରଣ ସମୟ ହେଇଗଲାଣି। ବର୍ତ୍ତମାନ ରଜ ଆସୁଛି, ପାଣିପାଗ ମୌସୁମୀ ବି ଆସୁଛି, ବର୍ଷା ହେଲେ ପାଗ ଦେବ, ସଙ୍ଗେ ସଙ୍ଗେ ଆମେ ଚାଷ କାମକୁ ଆଗେଇ ନେବା। ମୁଖ୍ୟ କଥା ହେଲା, ଯଦି ଆଗତୁରା ଆମେ ବିହନକୁ ପ୍ରସ୍ତୁତି କରିକି ରଖିଥିବା, ସଜାଡ଼ିକି ରଖିଥିବା, ସମୟ ହେଲେ ଆମେ ବୁଣିଦେବା। କଥା ପଡ଼ୁ ପଡ଼ୁ ବହୁତ କଥା ପଡ଼ିବ, ତାହେଲେ ଆଜି ସମୟ ହୋଇଯାଇଛି ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଉପସ୍ଥାପନାରେ ମୁଁ ଶ୍ରୀ ନାରାୟଣ ସାହୁ, ଜୁହାର।

ଶୁଣିଲେ କେଦାରୀଦାସ ଭକ୍ତି ଗୀତ। କଣ୍ଠଦାନ କରିଥିଲେ ନିଖିଳ ଉତ୍କଳ ସଙ୍ଗୀତ ପରିଷଦର ଶିଳ୍ପୀମାନେ, ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ ଏବଂ ସମ୍ବେତ କଣ୍ଠରେ। ଗୀତଗୁଡ଼ିକୁ ରଚନା କରିଥିଲେ କ୍ଷୀରୋଦ ଚନ୍ଦ୍ର ପୋଥାଳ, ଅକ୍ଷୟ କୁମାର ମହାନ୍ତି ଏବଂ ସ୍ନେହଲତା ମହାନ୍ତି। ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଖେଳ ଜଗତ। କାର୍ଯ୍ୟକ୍ରମଟି ପ୍ରଯୋଜନା କରିଛନ୍ତି ଅନିତା ତିର୍କୀ।

0: ସେତେବେଳେ ସବୁଆଡ଼େ ଗହଳି ହେଲେ ରେଡ଼ିଓ ପାଖରେ, ଆମର କେନ୍ଦୁଝରରେ ମଧ୍ୟ ଦେଖିବେ 1988 ମସିହାରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା।
1: ଆଜ୍ଞା, ତାପରେ ବି ସାର୍ ଆଉ ଗୋଟେ କଥା, ସେଇ ସମୟରେ ଯେମିତିକି ଆମର ବର୍ତ୍ତମାନ ପ୍ରମୁଖ ସବୁ ଗଣମାଧ୍ୟମ ଅଛି, ସେତେବେଳେ ବି ସେଇ ସବୁର ସୁବିଧା ସୁଯୋଗ ନଥିଲା, ଆକାଶବାଣୀ ହିଁ ଏକମାତ୍ର ସୁବିଧା ସୁଯୋଗ ଯାହାଦ୍ୱାରା କି ଆମେ ଦେଶ ଦୁନିଆର ଖବର ସବୁ ଆମେ ଜାଣିପାରୁଥିଲେ। ତ କିଭଳି ଭାବରେ ଆକାଶବାଣୀ ତାର ଏଇ ଯେଉଁ କ୍ରୀଡ଼ାର ବିକାଶରେ ମାନେ ଖେଳାଳିମାନଙ୍କୁ ଗଢ଼ି ତୋଳିଛି, ସେଇ ବିଷୟରେ ଆଜି ଆପଣ ଆମକୁ କୁହନ୍ତୁ ସାର।
0: ନିଶ୍ଚୟରେ ଯଦି ଆମେ କହିବା ଆକାଶବାଣୀ କଥା, ଆପଣମାନେ ଦେଖିବେ ଯେତେବେଳେ ଟିଭି ନଥିଲା
1: ଖାଲି
0: ଆକାଶବାଣୀ ଥିଲା ଆଉ କିଛି ଖବରକାଗଜ ବାହାରୁଥିଲା। ତ ଖବରକାଗଜ କ'ଣ ହୁଏ, ଯେତେବେଳେ ଏଠୁକାର ସାମ୍ବାଦିକମାନେ ନ୍ୟୁଜ୍ଟାକୁ ପଠାନ୍ତି, ଫ୍ୟାକ୍ସ କରନ୍ତି ବା ବସ୍ରେ ପଠାନ୍ତି କି ପୋଷ୍ଟାଲରେ ପଠାନ୍ତି, ସେ ପହଞ୍ଚିବ ଗୋଟେ ଦିନ, ତାପରେ ପ୍ରିଣ୍ଟ ହେବ, ତାପରେ ଆସିକି ପହଞ୍ଚିବ ଆଉ ଗୋଟେ ଦିନ। ତ ଗୋଟେ ଖବର 3 ଦିନ ପରେ ପାଉଥିଲେ, କିନ୍ତୁ ସେଇ ଖବରଟା ଆକାଶବାଣୀରେ ଦିନବେଳେ ଗୋଟେ ବୁଲେଟିନ୍ ହେଉଥିଲା, ସନ୍ଧ୍ୟାବେଳେ ଗୋଟେ ହେଉଥିଲା, ରାତିରେ ଗୋଟେ ହେଉଥିଲା, ଯାହା ଆମେ ବି ଛୋଟବେଳେ ଶୁଣିଛୁ। ଯେଉଁ ନ୍ୟୁଜ୍ ରହୁଥିଲା ଆକାଶବାଣୀ କଟକ, ସେତେବେଳେ ଏଇ ହିସାବରେ ଆକାଶବାଣୀ କଟକ ଗୋଟେ ନ୍ୟୁଜ୍ ବାହାରୁଥିଲା, ମାନେ ଗୋଟେ ରେଡିଓ ବୁଲେଟିନ୍, ଯେଉଁଟାକି ସବୁ ଲୋକ ବସିକି ଶୁଣୁଥିଲେ, କାରଣ ପେପରଟା 2 ଦିନ ପରେ ପହଞ୍ଚୁଥିଲା, ଲୋକ ଖବର ଜାଣୁଥିଲେ। କିନ୍ତୁ ରେଡିଓଟାରେ ସବୁଦିନ ଖବର ବାହାରୁଥିଲା। ଯଦି କହିବା ଆମେ ମେନ୍ କରି ଖେଳ କଥା, ଏଇ କେନ୍ଦୁଝରରେ ଆମେ ଯାହା ଦେଖିଛୁ 1988 ପରେ, କେନ୍ଦୁଝରରେ ମାନେ ଯେତେବେଳେ ଭାରତୀୟ କ୍ରିକେଟ୍ ହଉ ହକି ହଉ, ସେତେବେଳେ ଫୁଟବଲ ପାଇଁ ଏତେ କେନ୍ଦୁଝରରେ ମାନେ ଭାରତୀୟ ଫୁଟବଲ ଦଳର ଏତେ ନାଁ ନଥିଲା, ହକି ଆଉ କ୍ରିକେଟ୍ ଏଇ ଦୁଇଟା ପାଇଁ ଲୋକମାନେ ପାଗଳ ହେଲା ଭଳିଆ। ଆଉ ତା ସାଙ୍ଗରେ ବିଭିନ୍ନ ଯେଉଁ ସିନେମା ଗୀତ ଏଇସବୁକୁ ନେଇକି ଲୋକମାନଙ୍କର ପ୍ରତି ଆଦୃତ ହୋଇଥିଲା ଅଲ୍ ଇଣ୍ଡିଆ ରେଡ଼ିଓ। ତ ଏଇ ଯେଉଁ ଆକାଶବାଣୀ କେନ୍ଦ୍ର, ଆକାଶବାଣୀ ଯେଉଁ ରେଡ଼ିଓ ଶୁଣିବା ପାଇଁ, ସେତେବେଳେ ଲୋକମାନେ ଏଇଟାକୁ ଧ୍ୟାନ ଦେଉଥିଲେ। ଯେତେବେଳେ ମାନେ ଗୋଟେ ଶିବାକା ବିନାକା ଯେଉଁ ଗୀତ ସମୟରେ ଲୋକମାନଙ୍କର ଭିଡ଼ିଓ ଦେଖିବେ, ଆଉ ଖେଳ ହେଲା ମାନେ ସକାଳ 9:15 ଟେଷ୍ଟ ମ୍ୟାଚ୍ ହଉ, କ୍ରିକେଟ୍ ୱାନ୍ଡେ ହଉ,
1: ବିଶେଷ ଭାବରେ ଆମର ସେତେବେଳେ ସାର ରେଡ଼ିଓରେ ଯେଉଁ କ୍ରିକେଟ୍ କମେଣ୍ଟ୍ରି ଶୁଣିବା ମନରେ ଏତେ ମାନେ ଉତ୍ସାହ ପ୍ରଦାନ କରୁଥିଲା, ତାଙ୍କରି ଭାଷ୍ୟକାର ମାନେ ରେଡ଼ିଓରେ ବହୁତ ସେତେବେଳେ ସୁନ୍ଦର ଭାବରେ ପ୍ରସାରଣ କରାଯାଇ ପାରୁଥିଲା ଏଇ ଆକାଶବାଣୀ ମାଧ୍ୟମରେ। କ'ଣ କହିବେ ଆପଣ ଏଇ ବିଷୟରେ ସାର?
0: ନିଶ୍ଚିତ ରୂପରେ ଯେଉଁ ଖେଳ କଥା କହୁଛି, ସେତେବେଳେ ଟିଭି ନଥିଲା,
1: ତେଣୁ
0: ଲୋକମାନେ ସକାଳୁ ରେଡ଼ିଓ ଖଣ୍ଡ ଧରିକି ବସୁଥିଲେ ଖେଳ ଶୁଣିବା ପାଇଁ, ଖାଲି ମେନ୍ କରି କ୍ରିକେଟ୍ ଖେଳ। ଆପଣ ଯଦି ଦେଖିବେ ଯେ କାହିଁକିନା ଆଉ ଏଇଟା ରେଡ଼ିଓଟା ବି ଗୋଟେ ଏତେ ସୁନ୍ଦର ଥିଲା, ଟିଭିରେ ଆପଣ ଦେଖିବେ ଗୋଟେ ଜଣେ ଟିଭି ପାଖରେ ବସିକି ରହୁଥିଲା, କନଷ୍ଟାଣ୍ଟ ଉଠିକି ଯାଉନଥିଲା, କିନ୍ତୁ ରେଡ଼ିଓ ଗୋଟେ ଜିନିଷ ଯେଉଁଥିରେ କି ଜଣେ ଯଦି ତା ବେକରେ ଝୁଲେଇ ଦେଉଥିଲା କି କାମ ପାଖରେ ଥୋଇ ଦେଉଥିଲା, ତାହେଲେ ସେ କାମ ବି କରୁଥିଲା ଆଉ ଖେଳ ବି ଶୁଣୁଥିଲା ବା ରେଡ଼ିଓ ବି ଶୁଣୁଥିଲା, ଗୀତ ବି ଶୁଣୁଥିଲା। କିନ୍ତୁ ବର୍ତ୍ତମାନ ଟିଭି ହେବା ଫଳରେ କହିଛି ନା, ଲୋକ ଟିଭି ପାଖରେ କନଷ୍ଟାଣ୍ଟ ବସିକି ରହୁଛି, ବଳେ ଉଠିକି ଯାଇପାରୁଛି, ଯେଉଁଥିରେ ତା କାମ ବି ଲସ୍ ହେଉଛି ଆଉ ସେ ଖେଳର ମଜା ବି
1: ନେଇପାରୁନି।
0: କିନ୍ତୁ ରେଡ଼ିଓ ଯଦି କହିବେ ବହୁତ ମାତ୍ରାରେ ଲୋକମାନଙ୍କ ପାଖରେ ଆଦୃତ ଥିଲା, ଆଉ ଏବେ ବି ଅଛି, ଏମିତି ନାହିଁ ଯେ ନାହିଁ, କିନ୍ତୁ କୌଣସି କାରଣରୁ ଯେଉଁଟା କମିଯାଇଛି, କିନ୍ତୁ ଆଜି ବି ଲୋକଙ୍କ ପାଖରେ ଆଦୃତ ଅଛି। ସେତେବେଳେ ଅଲ୍ ଇଣ୍ଡିଆ ରେଡ଼ିଓ ଗୋଟିଏ ଥିଲା ଆକାଶବାଣୀ କେନ୍ଦ୍ର ଯେଉଁଟା ଭାରତ ସରକାରଙ୍କର, କିନ୍ତୁ ଏବେ ଧୀରେ ଧୀରେ ମାନେ ଘରୋଇ ସଂସ୍ଥା ବାହାରିଲେଣି, FM ରେଡ଼ିଓ ଯେଉଁଟା ଆପଣ ଯାଉଥିବେ ଦେଖିବେ ଗାଡ଼ିରେ, ସମସ୍ତଙ୍କର ପ୍ରାୟ FM ରେଡ଼ିଓ। ତ ରେଡ଼ିଓର ଆଗ୍ରହ ନାହିଁ କାହିଁକି, ଲୋକଙ୍କ ପାଖରେ ବର୍ତ୍ତମାନ ବି ଚାହିଦା ଅଛି, ଲୋକମାନେ ବର୍ତ୍ତମାନ ବି ମାନେ
1: ଆକାଶବାଣୀର ଭୂମିକା ରହିଛି, ବିଶେଷ ଭାବରେ ଖେଳାଳି ମାନେ ବିକଶିତ ହେବାରେ, ଖେଳାଳିମାନେ ଭଲ ଖେଳାଳି ବାଛିବାରେ। ତା ସେଇଭଳି ଆଉ ଗୋଟେ କଥା ଦେଖନ୍ତୁ, ଆମର ଯେମିତି ବଣମଲ୍ଲି ବଣରେ ଫୁଟିଲା ଭଳି ବିଭିନ୍ନ ଗାଁ ଗହଳିରେ ବି ବିଭିନ୍ନ ଭଲ ଭଲ ଖେଳାଳି ସବୁ ଅଛନ୍ତି, ତ ସେଇଭଳି ଭାବରେ ଆମ ଆକାଶବାଣୀର କ'ଣ ଭୂମିକା ରହୁଛି ଯାହାଦ୍ୱାରା କି ଆମେ ଭଲ ଭଲ ଖେଳାଳି ବି ମାନେ ଚୟନ କରିପାରୁଛନ୍ତି, ସେଇ ବିଷୟରେ କିଛି କହିବେ ଆମକୁ?
0: ନିଶ୍ଚିତ ରୂପରେ ଯଦି ଆମେ କହିବା ଯେମିତି କେନ୍ଦୁଝର ଆକାଶବାଣୀ କେନ୍ଦ୍ର,
1: ଆଜ୍ଞା,
0: ଯେଉଁ ଆଞ୍ଚଳିକ କେନ୍ଦ୍ର ଗୋଟେ ରହିଛି, ମାନେ ଏଇ କେନ୍ଦ୍ରରେ ଆମେ ଦେଖିଛୁ ଯୋଉଠି ଯୋଉଠି ବି ଖେଳ ହୁଏ, କୌଣସି ଟିଭି ଚ୍ୟାନେଲ ବା କିଏ ନ ଆସିଲେ ବି କିଛି ନହେଲେ ଆକାଶବାଣୀ ଯୋଉ ଆମର ସରକାରଙ୍କ ଯୋଉ ରହିଛି ଆକାଶବାଣୀ କେନ୍ଦ୍ର, ତାଙ୍କର ଗୋଟେ ଟିମ୍ ନିଶ୍ଚିତ ଭାବରେ ଯାଇ ସେଠି ପହଞ୍ଚିଥାଏ ଏବଂ ସେଇ ଖେଳର ରେକର୍ଡିଂ କରନ୍ତି, ଯୋଉମାନେ ଖେଳିଥାନ୍ତି
1: ଭଲ ଭଲ ପିଲା ଯୋଉମାନେ
0: ତାଙ୍କର ଇଣ୍ଟରଭ୍ୟୁ ମାନେ ଏଇ ଯୋଉ
1: ରେଡ଼ିଓ,
0: ଯୋଉଟାକି ଗାଁ ଗଣ୍ଡାରେ ଲୋକମାନେ ଶୁଣନ୍ତି, ଆଉ ବିଭିନ୍ନ ଯୋଉଠି ଖେଳ ହୁଏ ସେଇଭଳି ପ୍ରତିଭାନ ଖେଳାଳି ସେଠିକୁ ଯାଇଥାନ୍ତି, ଖାସ୍ ଏ ଅଲ୍ ଇଣ୍ଡିଆ ରେଡ଼ିଓରେ ତାଙ୍କ ନାଁ ବାହାରିବ ବା ତାଙ୍କ ଇଣ୍ଟରଭ୍ୟୁ ଟିକେ ବାଜିବ। ନିଶ୍ଚିତ ରୂପରେ ଆମେ କହିବା ଆକାଶବାଣୀର ମାନେ ଖେଳ ପାଇଁ ଆକାଶବାଣୀ ବହୁତ ପରିଶ୍ରମ କରିଛି ବା ଖେଳାଳିଙ୍କୁ ବାହାର କରିବା ପାଇଁ ଆକାଶବାଣୀର ଭୂମିକା ବହୁତ ଅଛି, ଅବଦାନ ବହୁତ ଅଛି। ଆଉ ବର୍ତ୍ତମାନ ମାନେ ଯଦି ଏବେ ବି ଆପଣ ଦେଖିବେ ବଡ଼ ବଡ଼ ଖେଳାଳି ବଡ଼ ବଡ଼ ଇଏ ତାଙ୍କର ପୁରୁଣା ଯେଉଁ ରେଡ଼ିଓ ରେକର୍ଡିଂକୁ ବାହାର କରି ଶୁଣୁଛନ୍ତି, ଆଉ ସେମାନେ ବି ଜଗି ବସିଥାନ୍ତି, ଗାଁ ଗଣ୍ଡାକୁ ଆପଣ ଯିବେ ଜଗି ବସିଥାନ୍ତି, ଏଇ କାର୍ଯ୍ୟକ୍ରମଟା କେତେବେଳେ ଆସୁଛି, ଏଠି କେଉଁ କେଉଁ ବକ୍ତାମାନେ କହୁଛନ୍ତି ବା କେଉଁ କେଉଁ ଖେଳାଳିମାନେ ଆସୁଛନ୍ତି, ଯଦି ବଡ଼ ବଡ଼ ଖେଳାଳିମାନେ ଆସୁଛନ୍ତି କିମ୍ବା ପ୍ରଶିକ୍ଷକ ଆସୁଛନ୍ତି, ସେମାନେ ଖେଳକୁ କେମିତି ଶିଖିବାକୁ ପଡ଼ିବ, ଖେଳାଳି କେମିତି ବାହାରିବାକୁ ପଡ଼ିବ, ଏଇସବୁ ଜିନିଷ ସେମାନେ ଗାଁ ଗଣ୍ଡାରେ ଶୁଣୁଛନ୍ତି ଏବଂ ସେଇଭଳିଆ ପ୍ରତିପାଦନ କରି ଆଜି ସେମାନେ ସାମ୍ନାକୁ ଆସୁଛନ୍ତି ବା ଭଲ ଖେଳାଳି ହୋଇପାରୁଛନ୍ତି।
1: ବହୁତ ଭଲ କଥା ସାର, ଯେମିତି ଆପଣ ଆଜି ଆମକୁ କହୁଛନ୍ତି ଆକାଶବାଣୀର ଭୂମିକା ଭଲ ଖେଳାଳି ଚୟନ ସମ୍ପର୍କରେ, ବିଶେଷ ଭାବରେ ଖେଳରେ ଯେଉଁ ଧାରା ବିବରଣୀ ଦିଏ, ଏଇ ଧାରା ବିବରଣୀ ସମ୍ପର୍କରେ ଆପଣ କ'ଣ କହିବେ? ସବୁ ପ୍ରକାର ଖେଳ ଯେମିତି କ୍ରିକେଟ୍ ହେଲା, ଫୁଟବଲ୍ ହେଲା, ଆପଣଙ୍କର ହ୍ୟାଣ୍ଡବଲ୍ ଖେଳ ହେଲା, ବିଭିନ୍ନ ପ୍ରକାର ଖେଳକୁ ଧାରା ବିବରଣୀ ମାନେ ଆକାଶବାଣୀ ସୁନ୍ଦର ଭାବରେ ପ୍ରକାଶ କରିପାରୁଛି, ତ ସେଇ ବିଷୟରେ କ'ଣ ଆଜି ଆମକୁ କହିବେ?
0: ନିଶ୍ଚିତ ରୂପେ ଆପଣ ଦେଖିବେ ଯଦି ଯେହେତୁ ଆକାଶବାଣୀ ସରକାରଙ୍କ ଗୋଟେ ସଂସ୍ଥା,
1: ଆଜ୍ଞା,
0: ଆଉ ଦୂରଦର୍ଶନ ଦେଖିବେ ଯେଉଁଠି ସରକାରଙ୍କ ସଂସ୍ଥା, ଯେତେ ଯାହାରେ ଲୋକଙ୍କର ଗୋଟେ ବିଶ୍ୱାସ ଥାଏ, କାରଣ ଯଦି ଆପଣ ଦେଖିବେ ଘରୋଇ ସଂସ୍ଥାମାନଙ୍କରେ ଯେଉଁ କମେଣ୍ଟେଟର ଥାନ୍ତି ବା ଯେଉଁମାନେ ବିବରଣୀ ଦିଅନ୍ତି, ଧାରା ବିବରଣୀ ଦିଅନ୍ତି,

0: ତାଙ୍କର ଭାଷା ଜ୍ଞାନ ଶୈଳୀ କହିବା ଶୈଳୀ ମାନେ ଗୋଟେ ଅଲଗା ପ୍ରକାର ଥାଏ, ଯେଉଁଥିରେ କି ଗୁଣାତ୍ମକର ମାନ ନଥାଏ। ଯଦି ଆପଣ ଦେଖିବେ ଆକାଶବାଣୀର ୟାର ମାନେ ଯେଉଁମାନେ କହନ୍ତି ଆଙ୍କର ଯେଉଁମାନେ ଥାନ୍ତି ତାଙ୍କର ଯେଉଁମାନେ ଥାନ୍ତି ତାଙ୍କ କଥା କହିବାର ଶୈଳୀ, ତାଙ୍କର ମାନେ ଯେଉଁ ଭାଷା ଲିପି ଯୋଉ ଧାଡି ସେମାନେ କହନ୍ତି ଏତେ ସୁନ୍ଦର ହେଇଥାଏ, ଯୋଉଟାକି ଶ୍ରୋତାଙ୍କ ମନ
1: ମାନେ ଶ୍ରୋତାକୁ ମାନେ ବାନ୍ଧି ରଖିକି ଥାଏ, ଯଦ୍ୱାରା କି ମାନେ ରେଡିଓ ପାଖରୁ ସେମାନେ ମାନେ ଉଠିବା ପାଇଁ ମନ କରିନଥାନ୍ତି।
0: ଏତେ ସୁନ୍ଦର ଲାଗେ ଯେ ସେମାନେ ରେଡିଓ ଛାଡିକି ଯିବା ପାଇଁ ଇଚ୍ଛା
1: କରନ୍ତି,
0: ଗୋଟେ ଧାଡି ବା ଗୋଟେ ଲାଇନ ଯଦି ସେମାନେ ମିସ୍ କରିଦେଲେ ତାହେଲେ ତାଙ୍କୁ ସେଟା ଖରାପ ଲାଗେ,
1: ତେଣୁ
0: ଏମିତି ହୁଏ କି ସେ ଲାଇନଟା କମ୍ପ୍ଲିଟ ନହେଲା ପର୍ଯ୍ୟନ୍ତ ଜଣେ ଛାଡିକି ଯାଇପାରିବେ। ନିଶ୍ଚିତ ରୂପରେ ଆମେ ଯଦି କହିବା କାରଣ ଯେହେତୁ ଏଥିରେ ଲୋକମାନଙ୍କର ମାନେ କ୍ୱାଲିଫାଇଡ୍ ଲୋକ ଅଛନ୍ତି, ଅଭିଜ୍ଞ ଲୋକ ଅଛନ୍ତି ଭାଷ୍ୟକର ମାନେ, ତାଙ୍କର କଥା କହିବାର ଶୈଳୀ ତାଙ୍କ ପ୍ରେଜେଣ୍ଟେସନ ଏତେ ସୁନ୍ଦର ଥାଏ। ଆଉ ବାକି ରହିଲା ଧାରା ବିବରଣୀ ଖେଳର, ଆପଣ ଦେଖିବେ ଟିଭିରେ ବେଳେବେଳେ ମାନେ କୌଣସି କାରଣ ଟିଭିରେ
1: ବନ୍ଦ ହେଇଯାଏ, ବିଜୁଳି ନଥିଲେ ଆମେ ଟିଭି ବି ଦେଖିପାରିବାନି କଣ ଏ ମୁହୂର୍ତ୍ତରେ ଘଟିଲା ଆମେ ସେ ବିଷୟରେ ବି ଜାଣିନଥାନ୍ତି।
0: ରେଡିଓ ଗୋଟେ ସବୁବେଳେ ମାନେ ଖେଳ ଆରମ୍ଭ
1: ମାନେ ବଲ୍ ବାଇ ବଲ୍ ମାନେ ପ୍ରତିଟି ବଲ୍ ସିଏ ଆମକୁ ସୂଚନା ଦେଉଥାଏ,
0: ପ୍ରତ୍ୟେକ ବଲ୍ ସହିତ ପ୍ରତ୍ୟେକ ବଲ୍ରେ କେତେ ରନ୍ ହେଲା, ସେ ବ୍ୟାଟ୍ସମ୍ୟାନ୍ କେତେ ରନ୍ କଲା, ତାର ଡିଟେଲ୍ସ ଟିଭିରେ ଯେମିତି ଆସେ ତାଠୁ ପୂର୍ବରୁ ଆପଣ ଅଲ୍ ଇଣ୍ଡିଆ ରେଡିଓରେ ରେଡିଓ ଭାଷ୍ୟକାର ଯୋଗାଇଥାନ୍ତି, ସେମାନେ ଆପଣଙ୍କୁ ସୂଚିତ କରିଛନ୍ତି, ଯେଉଁମାନେ ଲୋକମାନେ ଆରାମରେ ବସିକି ମାନେ କାମକୁ କାମ ତା ସାଙ୍ଗରେ ଖେଳର ମଜା, ଏଇଟା ହିଁ କେବଳ ଆକାଶବାଣୀରେ ହେଇପାରିବ।
1: ତେବେ ଯାହା ବି ହଉ ସାର୍ ବହୁତ ଭଲ କଥା ଯେ ଆପଣ ଆମକୁ କହୁଛନ୍ତି, ଯେମିତିକି ଦେଖନ୍ତୁ ବର୍ତ୍ତମାନ ଟିଭି ଆଜିକାଲି ଯୁଗରେ ଟିଭି ମିଡିଆ ବହୁତ କିଛି ମାନେ ଉନ୍ନତ ଧରଣର ସବୁ ଟେକ୍ନୋଲୋଜି ବାହାରିଲାଣି, ତ ବର୍ତ୍ତମାନ ସମୟରେ ଆକାଶବାଣୀର ବିଶେଷ ଭାବରେ କ'ଣ ଭୂମିକା ରହିଛି ଏହି ଖେଳର ବିକାଶରେ?
0: ଆକାଶବାଣୀର ଭୂମିକା ସବୁବେଳେ ରହିଛି। ଆମେ ଯଦି ଦେଖିବା ଆକାଶବାଣୀ ଯଦି 1997 ଦେଖିବା ଯେତେବେଳେ ମୋବାଇଲ ଫୋନ ବାହାରିଲା ସେତେବେଳେ ଆପଣଙ୍କର ଆଣ୍ଡ୍ରଏଡ୍ ଫୋନ ନଥିଲା, ଛୋଟ ଛୋଟ କିପ୍ୟାଡ୍ ଫୋନ ଥିଲା, ତ ଯେଉଁଥିରେ ଭିଡ଼ିଓ କିମ୍ବା ପିକ୍ଚର ଆସୁନଥିଲା, ତ ଲୋକମାନେ ତାକୁ ବ୍ୟବହାର କରିକି ଖାଲି ଏଫ୍ଏମ୍ରେ ଗୀତ ଶୁଣୁଥିଲେ ବା ରେଡିଓ ଶୁଣୁଥିଲେ, ତ ଯେଉଁଟାକି ଲୋକମାନଙ୍କ ପାଖରେ ସବୁବେଳେ ରେଡିଓ ଥିଲା। କିନ୍ତୁ 2004-05 ପରଠୁ ଯେତେବେଳେ ଆଣ୍ଡ୍ରଏଡ୍ ଫୋନ ଆସିଗଲା ଧୀରେ ଧୀରେ ୟାର ଚାହିଦା କମିଗଲା, କୌଣସି କାରଣରୁ ହଉ କି କାହାର ଇଏ ପାଇଁ ହଉ ଧ୍ୟାନ ଦେଲେନି ଯେଉଁଥିପାଇଁ, ତ ଟିକେ ଚାହିଦା କମିଯାଇଥିଲା। କିନ୍ତୁ ଯଦି ଦେଖିବା ଆମେ 2014 ଯେତେବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭ କଲେ ତାପରେ ଦେଖିବେ ଧୀରେ ଧୀରେ ଏଇ ଯେଉଁ ରେଡିଓର ଚାହିଦା ବଢିବାର
1: ଲାଗିଲା,
0: ମାନେ ଆକାଶବାଣୀର ଚାହିଦା ବଢିଛି ବିଭିନ୍ନ ଜାଗାରେ, ଲୋକମାନେ ମାସର ଶେଷ ରବିବାର ଯେଉଁ
1: ଠିକ କଥା
0: ନିଶ୍ଚିତ ଭାବରେ ଦେଖିବେ ସବୁ ଜାଗାରେ ରେଡିଓକୁ ଶୁଣିବା ପାଇଁ ଆଜିକାଲି ଟିଭିରେ ମଧ୍ୟ ରେଡିଓ ଶୁଣୁଛନ୍ତି,
1: ତେଣୁ
0: ସେଇ ଯେଉଁ କାର୍ଯ୍ୟକ୍ରମଟା ରହିଛି ଏ ରେଡିଓକୁ ଆହୁରି ପପୁଲାର କରିଛି, ଲୋକମାନଙ୍କ ପାଖକୁ ଆଣିଛି, ଆହୁରି ଏମିତି ବହୁତ କାର୍ଯ୍ୟକ୍ରମ ହେଇପାରନ୍ତା ଯାହାଫଳରେ ଲୋକମାନେ ରେଡିଓକୁ ମଧ୍ୟ ଆହୁରି ମାନେ ତାଙ୍କ ପାଖରେ ଆଦୃତ ହେଇପାରନ୍ତା, ଆଉ ରେଡିଓକୁ ଆହୁରି ସେମାନେ ପସନ୍ଦ କରିପାରନ୍ତେ।
1: ସାର୍ ଯେମିତିକି ଆମେ ଆଜି ଆଲୋଚନା କରୁଛନ୍ତି ଆକାଶବାଣୀ ତାର 1936 ତାର ପ୍ରଥମ ଥର ପରେ ପ୍ରସାରଣ ଆରମ୍ଭ କରିଥିଲା, ଆଜି 2024 ହେଇକି 90 ରେଡିଓ ତାର ପାଦ ଥାପି ସାରିଲାଣି, ଏଇ 90 ଭିତରେ ଆକାଶବାଣୀ ବହୁତ ଗୁଡ଼ିଏ ଶିକ୍ଷା ସୂଚନା ମନୋରଞ୍ଜନର ତାର ଗାରିମାକୁ ସେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରୁଛି, ତ ଯେମିତି ଆଜି ଆମେ ବିଷୟବସ୍ତୁ ଯୋଉ ରଖିଛେ କ୍ରୀଡ଼ାର ବିକାଶ ବିଶେଷ କରି ଯୁବଗୋଷ୍ଠୀମାନଙ୍କ ପାଇଁ, ତ ଆଉ ଟିକେ କ'ଣ କଲେ ମାନେ ଯୁବଗୋଷ୍ଠୀମାନଙ୍କ ମନରେ କ୍ରୀଡ଼ା ପ୍ରତି ମାନେ ଉତ୍ସାହ ସୃଷ୍ଟି ହେଇପାରିବ ଆଉ ଭଲ ଭାବରେ ସେମାନେ ଆଗେଇ ଆସିବେ ମାନେ ନିଜକୁ ଭଲ ଭାବରେ ଜଣେ ଖେଳାଳି ଭାବରେ ପ୍ରତିଷ୍ଠା କରିବା ପାଇଁ?
0: ହଁ, ଯଦି ଦେଖନ୍ତୁ ଆମେ ଆପଣ ଭଲ କଥା କହିଲେ, ଯଦି ଆମେ ଦେଖନ୍ତୁ ଆପଣ ଦେଖିବେ ଛୋଟ ଛୋଟ ପିଲାମାନେ ସବୁ ମୋବାଇଲ ଧରିକି ବସିଥାନ୍ତି, ସେଠି ଦେଖିବେ ୟୁଟ୍ୟୁବରେ ବହୁତ ଗୁଡ଼ିଏ ଜିନିଷ ଆସେ, ମାନେ ଧର ଆଜିକାଲି ଯୁଗରେ ଆପଣ ଚାହିଁବେ ମୁଁ ଫୁଟବଲ ଖେଳିବାକୁ ଚାହୁଁଛି କି ହ୍ୟାଣ୍ଡବଲ୍ ଖେଳିବାକୁ ଚାହୁଁଛି, ମୁଁ କ'ଣ କ'ଣ ଶିଖିବାକୁ ମୋ ପାଖରେ ଦରକାର ସେଠି ବାହାରି ପଡ଼ୁଛି। ଯଦି ସେଇଭଳିଆ ଆମର ଗୋଟେ ଟାଇମିଂ ହୁଅନ୍ତା ଅଲ୍ ଇଣ୍ଡିଆ ରେଡିଓରେ ଖେଳ ସମୟ ଛାଡ଼ିକି ଗୋଟେ ଅଲଗା ଟାଇମିଂ ହୁଅନ୍ତା ଯେ ଏଇ ସମୟରେ ଏଇ ଖେଳ ବିଷୟରେ ସୂଚନା ଦିଆଯିବ, ଖେଳାଳି କେମିତି ବାହାରିବେ, ଖେଳାଳି କେମିତି ଶିଖାଯିବ, ଖେଳାଳି ଚୟନ କେମିତି କରାଯିବ, ବା କେଉଁଠିକି ଗଲେ କେଉଁ ଖେଳରେ ଖେଳାଳି ଭାଗ ନେଇପାରିବେ ବା ମିଶିକି ଖେଳିପାରିବେ ବା ଖେଳର ଅଧିକା ଶିଖିବା ପାଇଁ ଇଏ ପାରିବେ, ଯଦି ଏଇଭଳିଆ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଭିନ୍ନ ଜାଗାରେ ଖାଲି ଅଲ୍ ଇଣ୍ଡିଆ ରେଡିଓରେ ଯାଇ ବାଜିବ ହବ ନାହିଁ, ଯେଉଁଠି ଆପଣ ଧରନ୍ତୁ ବସ୍ଷ୍ଟାଣ୍ଡ ହଉ, ରେଲୱେ ଷ୍ଟେସନ ହଉ କି ବଜାରରେ ହଉ, ଯେଉଁଠି ଆପଣଙ୍କର ଲାଇବ୍ରେରୀ ଅଛି ସେଠି ହଉ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହଉ, ଏଇଭଳି କିଛି କିଛି ଜାଗାରେ ଗାଁ ଗଣ୍ଡାରେ ବିଡିଓଙ୍କ ଅଫିସରେ ହଉ, ଏଇଭଳି କାର୍ଯ୍ୟକ୍ରମ ରେଡିଓଟା ଅନବରତ ସକାଳୁ ସନ୍ଧ୍ୟା ଯାଏ ଯଦି ଚାଲି ରହନ୍ତା ଲୋକମାନେ କାମକୁ ଆସିଲେ ବସିକି ଶୁଣିବେ, ଏକ ତ ଶୁଣିଲେ, ଦୁଇରେ ଜିନିଷ ଇନଫର୍ମେସନ୍ ବି ପାଇଲେ, ତା ସାଙ୍ଗରେ ସେଟା ଲୋକଙ୍କ ପାଖରେ ଗ୍ରହଣୀୟ ହବ, ତ ଧୀରେ ଧୀରେ ନିଶ୍ଚିତ ଭାବରେ ଗାଁରେ ଗଣ୍ଡାରେ ଲୋକମାନେ ତାକୁ ମାନେ ଶୁଣିବା ପାଇଁ ଆଗ୍ରହ ହେବେ ଆଉ ଖବର ଜାଣିବେ, ଜାଣିଲା ପରେ ତାଙ୍କ କାମରେ ଲଗେଇ ପାରିବେ।
1: ଆଜ୍ଞା, ତେବେ ଯାହା ବି ହଉ ସାର୍ ବହୁତ ଭଲ କଥା, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଇ ଯୋଉ ଆକାଶବାଣୀର 90 କ୍ରୀଡ଼ାର ବିକାଶରେ ଆକାଶବାଣୀର କ'ଣ କ'ଣ ସବୁ ଭୂମିକା ରହୁଛି ସେ ବିଷୟରେ ଆମକୁ ବହୁତ ଗୁଡ଼ିଏ ଭଲ ଭଲ ସୂଚନା ଦେଲେ, ତ ଏଥର ଟିକେ ଆମେ ସାର୍ ଆପଣଙ୍କ ଖେଳ ବିଷୟରେ ଜାଣିବା ପାଇଁ ଚାହିଁବୁ, ଯେମିତି ଆପଣ ଆମକୁ ପୂର୍ବରୁ କହିଲେ ଯେ ହ୍ୟାଣ୍ଡବଲ୍ରେ ଆପଣ ବର୍ତ୍ତମାନ ନିୟୋଜିତ ଅଛନ୍ତି, ତ ହ୍ୟାଣ୍ଡବଲ୍ ଛାଡ଼ିକି ଆଉ ବିଶେଷ ଭାବରେ ଆପଣ କେଉଁ ଖେଳ ପ୍ରତି ଆପଣଙ୍କର ମାନେ ଭଲ ପାଇବା ରହିଛି?
0: ମୋର ହ୍ୟାଣ୍ଡବଲ୍ ଛାଡ଼ିକି କ୍ରିକେଟରେ ବହୁତ ଭଲ ପାଇବା ଅଛି, ଏଇ ଯେଉଁ କଥା କହିଲେ କ୍ରିକେଟରେ, ଆମେ ଯେତେବେଳେ ସ୍କୁଲରେ ପଢ଼ୁଥିଲୁ ଛୋଟ ଥିଲୁ ସେତେବେଳେ 1983 ଯେତେବେଳେ ୱାର୍ଲ୍ଡ କପ୍ ଜିତିଲା ଇଣ୍ଡିଆ, ସେତେବେଳେ ରେଡିଓ ଦ୍ୱାରା ଏତେ ପ୍ରଚାର ପ୍ରସାର ହେଇଥିଲା, ଲୋକମାନେ ମାନେ

0: ଋଣ କରିକି ରେଡିଓ କିଣିକି ଯାଉଥିଲେ, ଆଉ ଶହ ଶହ ଲୋକ ରେଡିଓ ଦେଖୁଥିଲେ। ତେଣୁ ଏଇ ରେଡିଓ ମାଧ୍ୟମରେ ସେତେବେଳେ କାଳିଆ ଟିଭି ନଥିଲା କିମ୍ବା ଏତେ ଖବରକାଗଜ ସମସ୍ତେ କିଣିପାରୁନଥିଲେ, ତ ଏଇ ରେଡିଓ ମାଧ୍ୟମରେ ସେତେବେଳେ କୋଉଠି ପ୍ରଶିକ୍ଷଣ ଶିବିର ଲାଗିବ, କୋଉଠି ଡିଷ୍ଟ୍ରିକ୍ଟ ସିଲେକ୍ସନ ହବ, କୋଉଠି ବ୍ଲକ ଲେବୁଲ ସିଲେକ୍ସନ ହବ, ଏଇସବୁ ରେଡିଓ ମାଧ୍ୟମରେ ହଉଥିଲା। ତ ଯୋଉଟାକୁ ଶୁଣିକି ସମସ୍ତେ ଆସୁଥିଲେ ଏଇ ଜାଗାକୁ, ମାନେ ଯୋଉଠି ଡିକ୍ଲାର ହଉଥିଲା ଯେ ଏତେ ତାରିଖ ଦିନ ଏଇ ଜାଗାରେ ସିଲେକ୍ସନ,
1: ଯାହାଦ୍ୱାରା ଗୋଟେ ପ୍ରମୁଖ ଭୂମିକା ରହୁଥିଲା ମାନେ ଖେଳାଳି ଚୟନ ପାଇଁ, ଆଲୋଚନା କରୁଛନ୍ତି
0: ନିଶ୍ଚିତ ଖେଳାଳି ଚୟନ ପାଇଁ ସେତେବେଳେ ପ୍ରମୁଖ ଭୂମିକା ରହୁଥିଲା। ଆଉ ବାକି ରହିଲା ଏଇ ଯୋଉ ଖେଳ, କ୍ରିକେଟ ଖେଳ, କ୍ରିକେଟରେ ସବୁଠାରୁ ବେଶୀ ଯଦି ମାନେ ଲୋକଙ୍କ ପାଖରେ ଆଦୃତ ହେଇଥିଲା ସେଟା ହେଲା ଏ ଯୋଉ କମେଣ୍ଟ୍ରି,
1: ଯୋଉମାନେ
0: କ୍ରିକେଟ ସବୁଠୁ ବେଶୀ କ୍ରିକେଟ ଧାରାବିବରଣୀ ଲୋକମାନେ ଶୁଣୁଥିଲେ, କାହିଁକିନା ଏତେ ସୁନ୍ଦର ଭାବରେ ରହୁଥିଲା ଯୋଉଟାକି ସେମାନେ ଶୁଣିବା ସହିତ ସେ ଯୋଉ ଧାରାବିବରଣୀ ଯୋଉମାନେ ଦଉଥିଲେ ସେମାନେ
1: ଭାଷାର ଯୋଉ ମାଧୁର୍ଯ୍ୟ ଆମେ ଶୁଣିବା ପାଇଁ ପାଉଥିଲେ,
0: ଭାଷାର ମାଧୁର୍ଯ୍ୟ, ତା ସାଙ୍ଗରେ ସେମାନେ ଯୋଉ ଆଲୋଚନା କରୁଥିଲେ, ତାଙ୍କ ପାଖରେ ଯୋଉ ଏକ୍ସପର୍ଟ ବସିଥିଲେ ତାଙ୍କ ଯୋଉ ଆଲୋଚନା କରନ୍ତି ଯେ ଏଇ ବଲ୍ଟା ସେ ଏମିତି ପକେଇଲା କାହିଁକି ଏମିତି ଗଲା, କି ଏଇ ବଲ୍ଟାକୁ ସେ କାହିଁକି ଏଇଭଳିଆ ଖେଳିଲା ଯେ ଆଉଟ୍ ହେଇଗଲା, ସେ ଯୋଉ ବିଶ୍ଳେଷଣ କରୁଥିଲେ ସେମାନେ ଯୋଉ ପୁରା ଟିକି ନେଇକି ବୁଝାଉଥିଲେ ଯେ ଏଇ ବଲ୍ଟା ଏମିତି ଟର୍ନ କରିବାରୁ ତା ବ୍ୟାଟ୍ରେ ବାଜିନି ବା ସେ ଆଉଟ୍ ହେଲା, କି ଏଇ ଫିଲ୍ଡରଟା ସେଟ୍ ରହିଥିଲେ ଇଏ ହେଇଥାନ୍ତା, ମାନେ ଭଲ ଫିଲ୍ଡିଂ ହେଇଥାନ୍ତା, ଏ ଯୋଉ ଟିକି ନେଇକି ବୁଝାଉଥିଲେ, ତ ଯୋଉଟା ପାଇଁ ବି ସେତେବେଳେ ବହୁତ ଖେଳାଳି ତାକୁ ଶୁଣୁଥିଲେ ଏବଂ ସେଇଟାକୁ କାମରେ ଲଗେଇକି ଆଜି ବଡ଼ ବଡ଼ ଖେଳାଳି ବି ହେଇଛନ୍ତି।
1: ଆଜ୍ଞା ଆଜ୍ଞା, ବହୁତ ଭଲ କଥା ସାର୍। ତ ଆପଣଙ୍କ ଖେଳ ବିଷୟରେ କିଛି ଟିକେ ଆଜି ଆମକୁ ସାର୍ କୁହନ୍ତୁ।
0: ନିଶ୍ଚିତ ରୂପେ, ଆମର ହେଲା ହ୍ୟାଣ୍ଡବଲ୍ ଖେଳ। ଯଦି ଦେଖିବେ ଅଲମ୍ପିକରେ ସବୁଠାରୁ ଫାଷ୍ଟେଷ୍ଟ ଗେମ୍ ହେଲା ହ୍ୟାଣ୍ଡବଲ୍।
1: ଆଜ୍ଞା,
0: ଆଇସ୍ ହକି ଯେହେତୁ ଅଲମ୍ପିକରୁ ବାହାରିଗଲା, ନହେଲେ ଆଇସ୍ ହକି ହେଉଛି ଫାଷ୍ଟେଷ୍ଟ ଥିଲା, ବର୍ତ୍ତମାନ ହ୍ୟାଣ୍ଡବଲ୍ ହେଲା ଫାଷ୍ଟେଷ୍ଟ ଗେମ୍। ଏଥିରେ ଟୋଟାଲି ମାନେ ଗୋଟେ ଟିମ୍ରେ 18 ଜଣ ପିଲା ରହିବେ, 16 ଜଣ ପିଲା ବେଞ୍ଚରେ ରହିବେ, 7 ଜଣ ପିଲା ଖେଳିବେ। ସେ 7 ଜଣ ପିଲା ଆଟ୍ ଏ ଟାଇମ୍ ବାହାରି ଯିବେ ଆଉ 7 ଜଣ ପଶିଯିବେ, ତ ଭାବନ୍ତୁ କେତେ ଫାଷ୍ଟ ସେ ଗେମ୍ଟା। ତ ଏଇ ଗେମ୍ରେ ଆପଣଙ୍କର ଖାଲି ଯେ ମାନେ ଶାରୀରିକ ତାକତ ଦରକାର ତାହା ନୁହେଁ, ଏଥିରେ ଶାରୀରିକ ତାକତ ଦରକାର, ମାନସିକ ତାକତ ଦରକାର, ଆଉ ମାନେ ଧୈର୍ଯ୍ୟ ଦରକାର। ତେଣୁ ଏଇ ସବୁ ଗୁଡ଼ା ହେଲେ ଯାଇକି ଆପଣ ଏଇ ଖେଳଟି ଖେଳିପାରିବେ। ତେଣୁ ଏଇ ଖେଳଟି ବହୁତ ସୁନ୍ଦର ଖେଳ, ଆଉ ଏଥିରେ ବର୍ତ୍ତମାନ ସରକାର, ରାଜ୍ୟ ସରକାର ଆମର ଯେଉଁ ଅଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମାନେ ଏଇ ଖେଳଟିକୁ ବହୁତ
1: ଦେଉଛନ୍ତି। ଆଉ ତା ଛଡ଼ା ଆଉ ଗୋଟେ କଥା ବି ଆମେ ଏଠି କହିରଖିବେ, ଆମ କେନ୍ଦୁଝରରେ ବି ମାନେ ଉନ୍ନତ ଧରଣର ଯୋଉ ହ୍ୟାଣ୍ଡବଲ୍ କୋର୍ଟଟି ଆମ ଜିଲ୍ଲାବାସୀ ମାନଙ୍କ ପାଇଁ ସେ ଦେଇଛନ୍ତି
0: ରାଜ୍ୟ ସରକାର, ଆମକୁ ସିନ୍ଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡ ଦେଇଛନ୍ତି। ଆଉ ବର୍ତ୍ତମାନ ଗୋଟେ କେନ୍ଦୁଝରରେ ସ୍ପୋର୍ଟସ ଓଡ଼ିଶାର ପ୍ରଥମ ସ୍ପୋର୍ଟସ ହଷ୍ଟେଲ କେନ୍ଦୁଝରରେ ହେବା ପାଇଁ ଯାଉଛି, ଯୋଉଥିପାଇଁ ମାନେ
1: ହ୍ୟାଣ୍ଡବଲ୍
0: ହ୍ୟାଣ୍ଡବଲ୍ ସ୍ପୋର୍ଟସ ଯୋଉଥିପାଇଁ ଜାଗା ଚିହ୍ନଟ ସରିଛି, ଖୁବ୍ ଶୀଘ୍ର ତାର ମାନେ କାମ ଆରମ୍ଭ ହେବ। ନିଶ୍ଚିତ ରୂପରେ ହ୍ୟାଣ୍ଡବଲ୍ ଖେଳ କୋଉଠି ନା କୋଉଠି ବର୍ତ୍ତମାନ ଲୋକମାନଙ୍କରେ ଆଦୃତ ହୋଇଛି, ଲୋକମାନଙ୍କ ଉପରେ ଗ୍ରହଣୀୟ ହୋଇଛି, କାରଣ ଏଇ ଖେଳ ଖେଳିବା ଦ୍ୱାରା ମାନେ ଯିଏ ଭଲ ଖେଳିଛି ବିଭିନ୍ନ ଜାଗାରେ
1: ସେ ନିଯୁକ୍ତିର ସୁଯୋଗ ପାଇପାରୁଛି। ଆଉ ଗୋଟେ କଥା ବି ଆମେ ବି ବର୍ତ୍ତମାନ ଦେଖିବା ପାଇଁ ପାଉଛୁ, ବିଭିନ୍ନ ସ୍କୁଲ ହଉ ବିଦ୍ୟାଳୟ ସ୍ତରରେ ବି ହ୍ୟାଣ୍ଡବଲ୍କୁ ବି ଆଦୃତ ହେଇସାରିଲାଣି।
0: ଚଳିତ ବର୍ଷ ଶିକ୍ଷା ବର୍ଷରେ ଆପଣ ଦେଖିବେ ଖୋଖୋ, ଯୋଗ ଆଉ ହ୍ୟାଣ୍ଡବଲ୍, ଏ ତିନୋଟି ଖେଳକୁ ପ୍ରଥମରୁ ଅଷ୍ଟମ ଯାଏ ପ୍ରତ୍ୟେକ ସ୍କୁଲରେ କମ୍ପଲସରୀ ସ୍ପୋର୍ଟସ ଭାବରେ ଗ୍ରହଣ କରାଯାଇଛି। ତେଣୁ କୋଉଠି ନା କୋଉଠି ହ୍ୟାଣ୍ଡବଲ୍କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ଏବଂ ଏହାଦ୍ୱାରା ଖେଳାଳି ବହୁତ ଭଲ ଖେଳାଳି ବାହାରିପାରିବେ।
1: ତେବେ ଯାହା ବି ହଉ ସାର୍, ଆଜି ବହୁତ ଭଲ କଥା, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଇ ଯୋଉ ବିଷୟବସ୍ତୁ ଆଜି ଆମେ ରଖିଥିଲୁ, କ୍ରୀଡ଼ାର ବିକାଶରେ ଆକାଶବାଣୀର କ'ଣ ଭୂମିକା ରହିଛି, ବହୁତ ଗୋଟେ ଭଲ ଭଲ କଥା ଆମକୁ କହିଲେ, ଆପଣଙ୍କ ଖେଳ ବିଷୟରେ ବି ଆମକୁ କିଛି ସୂଚନା ଦେଲେ। ତ ଆଜି ଶେଷରେ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଯୋଉ ଆଜି ବିଷୟବସ୍ତୁ ରଖାଯାଇଛି, କ୍ରୀଡ଼ାର ବିକାଶରେ ଆକାଶବାଣୀର କ'ଣ ଭୂମିକା ରହିଛି, ସେଇ ବିଷୟରେ ଆଜି କ'ଣ ପରାମର୍ଶ ଦେବେ ଶେଷକୁ?
0: ନିଶ୍ଚିତ ରୂପରେ ଆପଣମାନେ, ମୋର ଛୋଟିଆ ଇଏ ରହିବ ସମସ୍ତଙ୍କ ପାଖରେ ଯେ ଆପଣମାନେ ଯାହା ବି କାମ କରନ୍ତୁ, ଟିଭି ପାଖରେ ବସିଲେ ଆପଣ ଟିଭି ସାମ୍ନାରେ ରହିବେ, ସମୟ ଯିବ, କିଛି କରିପାରିବେନି। କିନ୍ତୁ ଯଦି ଆପଣ ଆକାଶବାଣୀକୁ ଆପଣଉଛନ୍ତି ବା ଅଲ୍ ଇଣ୍ଡିଆ ରେଡ଼ିଓକୁ ଆପଣଉଛନ୍ତି, ରେଡ଼ିଓ ମାଧ୍ୟମରେ ଆପଣ ଯେଉଁଠି ଥିଲେ ବି ଧାରାବିବରଣୀ ଶୁଣିପାରିବେ ବା କୌଣସି ଘଟଣାର ଘଟଣାବଳୀ ଶୁଣିପାରିବେ, କାମକୁ କାମ ସାଙ୍ଗରେ ହେଇପାରିବେ। ତ ନିଶ୍ଚିତ ରୂପରେ ଅଲ୍ ଇଣ୍ଡିଆ ରେଡ଼ିଓ ବା ଆକାଶବାଣୀ ମାନେ କାମ ସାଙ୍ଗରେ ଆପଣ ମଜା ନେଇପାରିବେ, ତେଣୁ ଆକାଶବାଣୀକୁ ନିଶ୍ଚିତ ଭାବରେ ପାଖରେ ରଖନ୍ତୁ ଏବଂ ଶୁଣିବା ପାଇଁ ଚେଷ୍ଟା କରନ୍ତୁ।
1: ଆଉ ସବୁଠାରୁ ବଡ଼ କଥା ହେଲା ମାନେ ଆକାଶବାଣୀ ପାଇଁ ଆମର ସେମିତି କିଛି ମାନେ ବିଜୁଳିର ସମସ୍ୟା ନାହିଁ ଯେ ଆମେ ଆକାଶବାଣୀ ଶୁଣିର ଖବର ସେଠୁ ଶୁଣିପାରିବାନି, ମାନେ ଘରେ ରହିକି ବି ଆମେ ଯେକୌଣସି କାମ କରିପାରିବା, ଇଆଡ଼େ ଦେଶ ଦୁନିଆର ଖବର ବି ଆମେ ଜାଣିପାରିବା। ଆପଣଙ୍କୁ ସାର୍ ଆମ କାର୍ଯ୍ୟକ୍ରମ ତରଫରୁ ତଥା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
0: ନମସ୍କାର।

प्रसिद्ध कृष्णा, प्रिंस यादव, गुर्नर ब्रारो व हर्ष दुबे। ଆମେରିକା, କାନାଡ଼ା ଓ ମେକ୍ସିକୋରେ ଆସନ୍ତା ଜୁନ୍ ମାସ 11 ତାରିଖରୁ ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପ୍ ଖେଳାଯିବ। ଏଥିପାଇଁ 27 ଜଣିଆ ପର୍ତ୍ତୁଗାଲ ଦଳ ଘୋଷଣା କରାଯାଇଛି। ଦଳରେ ତାରକା ଫରୱାର୍ଡ ଖ୍ରୀଷ୍ଟିଆନ ରୋନାଲ୍ଡୋ ସ୍ଥାନ ପାଇଛନ୍ତି। 41 ବର୍ଷୀୟ ରୋନାଲ୍ଡୋଙ୍କ ଏହା ଶେଷ ବିଶ୍ୱକପ୍ ହେବ। ରୋନାଲ୍ଡୋଙ୍କ ଏହା ହେବ ଷଷ୍ଠ ବିଶ୍ୱକପ୍। ପୂର୍ବରୁ ରୋନାଲ୍ଡୋ 5ଟି ବିଶ୍ୱକପ୍ ଖେଳିଥିଲେ। ଏହାଛଡ଼ା ଦଳରେ ବୁରନ୍ ଫର୍ଣ୍ଣାଣ୍ଡିଜ୍, ବର୍ଣ୍ଣାଡୋ ସିଲ୍ଭା, ରୁବେନ୍ ଦିଆସ, ଜ୍ୟାକବ୍ ନାଭାସ, ବିଥିନାନ୍ ଭଳି ଯୁବ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି। ପର୍ତ୍ତୁଗାଲ ଗ୍ରୁପ୍ କେରେ ଡିଆର୍ କଙ୍ଗୋ, ଉଜବେକିସ୍ତାନ ଓ କଲମ୍ବିଆ ସହ ସ୍ଥାନ ପାଇଛି। ଦଳ ଜୁନ୍ 17ରେ ଡିଆର୍ କଙ୍ଗୋ ସହ ଖେଳି ତାର ମ୍ୟାଚ୍ ଆରମ୍ଭ କରିବ। ତେବେ ଘୋଷିତ ହୋଇଥିବା ପର୍ତ୍ତୁଗାଲ ଦଳ ହେଉଛି ଡିଏଗୋ କୋଷ୍ଟା, ଜୋସୋ ସା, ରୁଇ ସିଲ୍ଭା, ରିଚାର୍ଡୋ ଭେଲ ସମସ୍ତେ ଗୋଲରକ୍ଷକ, ଡିଓଗୋ ଡାଲ୍ଟେ, ମାଥାୟସ୍ ନୁଏସେ, ନେଲସନ୍ ସିମିଡୋ, ଜାଓ କାନ୍ସିଲୋ, ନୁନୋ ମେଣ୍ଡିସ୍, ଗୋନାସିଲୋ ଇନାସିଓ, ରିନାଟୋ ଭିଗା, ରୁବେନ ଡିଆସ, ଥୋମାସ ଆର୍ଜିଓ ସମସ୍ତେ ଡିଫେଣ୍ଡର, ରୁବେନ ନିଭାସ, ଜାଓ ନିଭାସ, ଭିଥିନା, ବୁର୍ଣ୍ଣୋ ଫର୍ଣ୍ଣାଣ୍ଡିଜ, ବର୍ଣ୍ଣାଡୋ ସିଲ୍ଭା, ଜାଓ ଫିଲିକ୍ସ, ଫ୍ରାନ୍ସିକୋ ଟ୍ରୋନିକାଓ, ଫ୍ରାନ୍ସିକୋ କାନିସ୍କାଓ ସମସ୍ତେ ମିଡ୍ଫିଲ୍ଡର, ପେଡ୍ରୋ ନିଟୋ, ରିଫେଲେ ଲିଓ, ଗୋନକାଲୋ ଗୁଡ଼ସେ ରେମ୍ସୋ ଓ ଖ୍ରୀଷ୍ଟିଆନ ରୋନାଲ୍ଡୋ ସମସ୍ତେ ଫରୱାର୍ଡ ଖେଳାଳି। ଲଢ଼େଇ କଲା ଘରୋଇ ମୁମ୍ବାଇ ଇଣ୍ଡିଆନ୍ସକୁ ଉଭୟ ବୋଲିଂ ଓ ବ୍ୟାଟିଂରେ ପଛରେ ପକାଇଲା। ଶେଷରେ 30 ରନ୍ରେ ବିଜୟୀ ହେଲା ରାଜସ୍ଥାନ ରୟାଲ୍ସ। ଏହି ବିଜୟ ଦଳର ଚଳିତ ଆଇପିଏଲ୍ ଟାଇଟେଲ୍ ଆଶାକୁ ଉଜ୍ଜୀବିତ ରଖିଛି। ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛି। ଆସନ୍ତା 27 ତାରିଖରେ ହାଇଦ୍ରାବାଦ ଓ ରାଜସ୍ଥାନ ଏଲିମିନେଟର ଖେଳିବେ। ଏହି ମ୍ୟାଚ୍ର ବିଜେତା କ୍ୱାଲିଫାୟର 2କୁ ଉନ୍ନୀତ ହେବ। ଜଫ୍ରା ଆର୍ଚର୍ଙ୍କ ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ ଯୋଗୁଁ ରାଜସ୍ଥାନ ରୟାଲ୍ସର ବିଜୟ ସହଜ ହୋଇପାରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ 8 ୱିକେଟ୍ରେ 205 ରନ୍ କରିଥିଲା। ଜଫ୍ରା ଆର୍ଚର 15 ବଲ୍ରୁ 32 ରନ୍ କରିଥିଲେ। ପୁଣି ଘାତକ ବୋଲିଂ କରି ସେ ଆରମ୍ଭରୁ ଘରୋଇ ଦଳର ବିପର୍ଯ୍ୟୟ ଘଟାଇଥିଲେ। ମାତ୍ର 17 ରନ୍ ଦେଇ 3ଟି ୱିକେଟ୍ ନେଇଥିଲେ, ଫଳରେ ମୁମ୍ବାଇ 9 ୱିକେଟ୍ରେ 175 ରନ୍ କରିଥିଲା। ଜଫ୍ରା ଆର୍ଚର ଯେତିକି ରନ୍ କରିଥିଲେ ତାହା ହିଁ ଘରୋଇ ଦଳ ଉପରେ ଭାରି ପଡ଼ିଥିଲା। ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚ୍ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ରଙ୍ଗହୀନ ହୋଇପଡ଼ିଥିଲା। ପୂର୍ବରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରୁ ଗୁଜରାଟ ଟାଇଟାନ୍ସ ଏବଂ ହାଇଦ୍ରାବାଦ ସମାନ 18ଟି ପଏଣ୍ଟ ଲେଖାଏଁ ପାଇଥିଲେ ବି ନେଟ୍ ରନ୍ ରେଟ୍ ଅନୁସାରେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ। ଚତୁର୍ଥ ସ୍ଥାନ ଖାଲି ରହିଥିଲା, ଯାହାକୁ କି ରାଜସ୍ଥାନ ରୟାଲ୍ କବ୍ଜା କରିଛି। ଆସନ୍ତା 26 ତାରିଖରେ କ୍ୱାଲିଫାୟର 1 ଲଢ଼େଇ ବେଙ୍ଗାଲୁରୁ ଓ ଗୁଜରାଟ ମଧ୍ୟରେ ଖେଳାଯିବ। ଏଥରର ଆଇପିଏଲ୍ରେ ଲକ୍ଷ୍ନୌ 8 ପଏଣ୍ଟ ସହ 10ମ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ସମାନ 8 ପଏଣ୍ଟ ପାଇ 9ମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର ଖେଳ ଜଗତ କାର୍ଯ୍ୟକ୍ରମକୁ ଏଇଠି ସାରିବା। କାର୍ଯ୍ୟକ୍ରମ ପରିସରରୁ ବିଦାୟ ନେଇ ରହୁଛୁ, ନମସ୍କାର।

ଲୋକଗୀତ କ୍ରମରେ ଶୁଣୁଥିଲେ ଖଞ୍ଜାଣୀ ଭଜନ, ପରିବେଷଣ କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ ଏବଂ ସାଥୀ। ଆକାଶବାଣୀ କେନ୍ଦୁଝର ସମୟ ଆମ ଷ୍ଟୁଡ଼ିଓ ଘଡ଼ିରେ ରାତି 10:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଆଜି ଏଥିରେ ଶୁଣନ୍ତୁ କେତୋଟି ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ସକଳ ତୀର୍ଥ ତୋଚରଣେ, ଗୀତଟି ମିଳିତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ସାଥୀ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

କାର୍ଯ୍ୟକ୍ରମର ଶେଷ କଥାଚିତ୍ର ଉଦଣ୍ଡି ସୀତା ଗୀତରେ ଗାଇଛନ୍ତି ଟି ସୂର୍ୟ ଏବଂ ଗୀତା ଦାସ। ଗୀତ ରଚନା ମଳୟା ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।